ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସକାଳ 5:56। ଆଜି ବୁଧବାର 1948 ଶକାବ୍ଦ ଜ୍ୟେଷ୍ଠ 27 ଦିନ 2026 ମସିହା ଜୁନ୍ ମାସର 17 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଏହି ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ

0: ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆମ ପରିବେଶ।
1: ସର୍ବପ୍ରଥମେ ପରିବେଶ କହିଲେ ଆମ ଚତୁଃପାର୍ଶ୍ୱରେ ଘେରି ରହିଥିବା ବାୟୁମଣ୍ଡଳ, ସ୍ଥଳମଣ୍ଡଳ ଓ ଜୀବମଣ୍ଡଳକୁ ବୁଝାଇଥାଏ। ତେଣୁ ପ୍ରକୃତି ଯଥା ଅରଣ୍ୟ, ନଦୀ, ସାଗର, ଅନନ୍ତ ଓ ଅନ୍ତରୀକ୍ଷ, ଜୀବଜଗତ ଓ ମନୁଷ୍ୟର ସମବାୟରେ ପରିବେଶ ହୋଇଛି ପରିପୂର୍ଣ୍ଣ। ମଣିଷ ବଞ୍ଚିବା ପାଇଁ ପ୍ରତିଟି ଉପାଦାନ ପ୍ରକୃତିଠାରୁ ସଂଗ୍ରହ କରେ, ସେଥିପାଇଁ ପ୍ରକୃତି ପୂଜ୍ୟ ଘୋଷିତ ହୁଏ। ବାୟୁ, ଜଳ, ଆଲୋକ, ଖାଦ୍ୟ, ବସ୍ତ୍ର ସବୁଥିରେ ପ୍ରଦୂଷଣର ପ୍ରଭାବ। ପ୍ରଦୂଷଣର କାରଣ, ପ୍ରଥମ ମୁଖ୍ୟ କାରଣ ହେଲା ମାନବ ସଭ୍ୟତାର ବିକାଶ। ବିଜ୍ଞାନର ଅଗ୍ରଗତି ଯୋଗୁଁ ଜନ୍ମହାର ବଢ଼ିବା ଓ ମୃତ୍ୟୁହାର କମିବା ଯୋଗୁଁ ଜନସଂଖ୍ୟାର ଯଥେଷ୍ଟ ବୃଦ୍ଧି ଘଟିଛି। ଏହି ବୃଦ୍ଧିଷ୍ଣୁ ଜନସମାଜ ନିଜର ଚାହିଦା ଯଥା ଖାଦ୍ୟ, ବସ୍ତ୍ର, ବାସଗୃହର ଚାହିଦା ମେଣ୍ଟାଇବା ପାଇଁ ଜଙ୍ଗଲକୁ କାଟି ପକାଉଛି। ଗଛ କମିଯିବାରୁ ପ୍ରକୃତିର ସନ୍ତୁଳନ ଲୋପ ପାଇଛି। ଅଙ୍ଗାର ଆତ୍ମୀକରଣ ପ୍ରକ୍ରିୟା ଠିକ୍ ଭାବେ ହୋଇପାରୁନାହିଁ, ଫଳରେ ବାୟୁମଣ୍ଡଳରେ ବିଷାକ୍ତ ବାଷ୍ପ ଯଥା ଅଙ୍ଗାରକାମ୍ଳ ଗ୍ୟାସ୍, ନାଇଟ୍ରସ୍ ଅକ୍ସାଇଡ଼, କାର୍ବନ୍ ମୋନକ୍ସାଇଡ଼, ମିଥେନ୍ ପରି ବିଷାକ୍ତ ଗ୍ୟାସ୍ ଆଦିର ପରିମାଣ ବୃଦ୍ଧି ପାଇଛି। ଜଙ୍ଗଲ କ୍ଷୟ ଯୋଗୁଁ ବୃଷ୍ଟିପାତର ପରିମାଣ

0: କମିଯାଉଛି, ନଦୀ ନାଳ ଶୁଖିଯାଉଛି, ଜଙ୍ଗଲ କ୍ଷୟ ଯୋଗୁଁ ମୃତ୍ତିକା କ୍ଷୟ ହେଉଛି, ଲୋକ ସଂଖ୍ୟା ତୁଳନାରେ ଗାଡ଼ି ମଟର ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି, ଏଥିରେ ବ୍ୟବହୃତ ହେଉଥିବା ପେଟ୍ରୋଲିୟମ୍ ଜାତ ପଦାର୍ଥ ଓ କୋଇଲାର ଦହନ ପ୍ରକ୍ରିୟାରୁ ଜାତ ହେଉଥିବା ବିଷାକ୍ତ ଗ୍ୟାସ୍ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ଅଟେ। ବ୍ରଦିଷ୍ଣୁ ଲୋକମାନଙ୍କର ଆବଶ୍ୟକତା ମେଣ୍ଟାଇବାକୁ ଥିବା କଳକାରଖାନାଗୁଡ଼ିକରୁ ନିର୍ଗତ ହେଉଥିବା ବିଷାକ୍ତ ଧୂଆଁ ବାୟୁମଣ୍ଡଳକୁ ଦୂଷିତ କରୁଅଛି। ଏହି କଳକାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ନଦୀ ଓ ହ୍ରଦରେ ମିଶି ଜଳକୁ ଦୂଷିତ କରୁଅଛି। ଗାଡ଼ି ମଟର ଡାକବାଜି ଯନ୍ତ୍ର ବ୍ୟୋମଯାନ ଓ ରେଳଗାଡ଼ି ଲାଗି ଶବ୍ଦ ପ୍ରଦୂଷଣ ହେଉଛି। ଏହା ଛଡ଼ା ରାସ୍ତା କଡ଼ରେ ଆବର୍ଜନା ଜମା କରିବା, ବାହାରେ ମଳମୂତ୍ର ତ୍ୟାଗ କରିବା, ଛେପ ଖଙ୍କାର ପକାଇବା, ମନୁଷ୍ୟ ଓ ଗୃହପାଳିତ ପଶୁଙ୍କର ଖତ ଖୋଲା ଜାଗାରେ ପକାଇବା, ବିଡ଼ି ସିଗାରେଟ୍ ଚୁରଟ ଗଞ୍ଜେଇ ଆଦି ଟାଣିବା ଦ୍ୱାରା ମଧ୍ୟ ପରିବେଶ ପ୍ରଦୂଷିତ ହେଉଛି। କଳକାରଖାନାରୁ ନିର୍ଗତ ବାଷ୍ପ ଜଳୀୟ ବାଷ୍ପ ସଂସ୍ପର୍ଶରେ ଆସି ଅମ୍ଳବୃଷ୍ଟି କରାହେଉଛି, ଯାହା ମଧ୍ୟ ପରିବେଶ ପ୍ରଦୂଷଣର ଅନ୍ୟ ଏକ କାରଣ। ପରିବେଶ ପ୍ରଦୂଷଣ ଯୋଗୁଁ ଜଳବାୟୁର ପରିବର୍ତ୍ତନ ବର୍ତ୍ତମାନର ଏକ ମୁଖ୍ୟ ସମସ୍ୟା ରୂପେ ଛିଡ଼ା ହୋଇଛି। ଜଳବାୟୁ କହିଲେ କୌଣସି ଅଞ୍ଚଳରେ 35 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସବୁ ଋତୁର ପାଗର ହାରାହାରି ବ୍ୟବସ୍ଥାକୁ ସେହି ଅଞ୍ଚଳର ଜଳବାୟୁ କୁହାଯାଏ। ତାପମାତ୍ରା, ଆର୍ଦ୍ରତା, ବୃଷ୍ଟିପାତ, ବାୟୁପ୍ରବାହ, ବାୟୁଚାପ ଜଳବାୟୁର ମୁଖ୍ୟ ଉପାଦାନ ଅଟନ୍ତି। ମଣିଷର ଖାଦ୍ୟ, ବସ୍ତ୍ର, ବାସଗୃହ, ସୁଖ, ସ୍ୱାସନ୍ଦ ତଥା ଅର୍ଥନୈତିକ କାର୍ଯ୍ୟକଳାପକୁ ଜଳବାୟୁ ମୁଖ୍ୟତଃ ପ୍ରଭାବିତ କରିଥାଏ। ଏକ ପ୍ୟାନେଲ ବିବରଣୀରୁ ଜଣାପଡ଼ିଛି ଯେ ସମସାମୟିକ ପରିବେଶ ପ୍ରଦୂଷଣ ସମ୍ପୂର୍ଣ୍ଣ ରୂପେ ମନୁଷ୍ୟକୃତ ଏବଂ ଜଳବାୟୁ ପରିବର୍ତ୍ତନର ଏହା ମୁଖ୍ୟ କାରଣ। ଜଳବାୟୁ ପରିବର୍ତ୍ତନ ପଛରେ ନିହିତ ଥିବା ମୁଖ୍ୟ ମାନବଜନିତ କାରଣ ହେଲା ଦ୍ରୁତ ଶିଳ୍ପକରଣ, ଜୀବାଶ୍ମ ଇନ୍ଧନର ବ୍ୟାପକ ଉପଯୋଗ ତଥା ଜଙ୍ଗଲ ଓ ଭୂମି ଭଳି ସମ୍ପଦର ଅତ୍ୟଧିକ ଉପଯୋଗ। ବିଭିନ୍ନ ଉତ୍ସରୁ ବାଷ୍ପର ନିର୍ଗମନ ବଳରେ ବାୟୁମଣ୍ଡଳରେ ସବୁଜ ଗୃହର ବାଷ୍ପ ତଥା ଅଙ୍ଗାରକାମ୍ଳ, ନାଇଟ୍ରୋସ ଅକ୍ସାଇଡ୍, ମିଥେନ ଆଦିର ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି, ଯାହାଦ୍ୱାରା କି ସୂର୍ଯ୍ୟଙ୍କଠାରୁ ବାହାରୁଥିବା ଇନଫ୍ରାରେଡ୍ ରେଡିଏସନ୍ ବାୟୁମଣ୍ଡଳ ଧରି ରଖୁଛି, ଫଳରେ ଉଷ୍ମତା ବୃଦ୍ଧି ବାୟୁମଣ୍ଡଳର ଉଷ୍ମତା ବୃଦ୍ଧି ପାଇଅଛି, ଯାହାକି ଏବେ ଉଷ୍ମତା ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂ ନାମରେ ପରିଚିତ। ଏହି ଉଷ୍ମତା ବୃଦ୍ଧି ଯୋଗୁଁ ମେରୁର ବରଫ ଆସ୍ତରଣ ବା ଗ୍ଲାସିଅରରେ ଫାଟ ସୃଷ୍ଟି ହୋଇଛି, ଯାଦ୍ୱାରା ସମୁଦ୍ର ସ୍ତରରେ 70 ମିଟର ବୃଦ୍ଧି ପାଇବ ବୋଲି ଆଶଙ୍କା ରହିଛି। ଆହୁରି ମଧ୍ୟ ଏହି ଗ୍ଲେସିଅର ତରଳିବା ଯୋଗୁଁ ମଧୁର ଜଳର ଉପଲବ୍ଧତା କମିଯିବାରେ ଲାଗିଅଛି। ବାଷ୍ପୀକରଣ ଓ ଶୀତଳକରଣ ପ୍ରକ୍ରିୟାରେ ପରିବର୍ତ୍ତନ ହେଲେ ବୃଷ୍ଟିପାତ ମଧ୍ୟ ପ୍ରଭାବିତ ହେବ, ଫଳରେ ମରୁଭୂମି ମାଡ଼ି ଆସିବ। ଏଥିପାଇଁ ପରିବେଶବିତମାନେ ମତ ପ୍ରଦାନ କରିଛନ୍ତି ଯେ ରାଜସ୍ଥାନର ମରୁଭୂମି ଏବେ ଉତ୍ତରପ୍ରଦେଶ ଆଡ଼କୁ ମାଡ଼ି ଆସୁଛି। ଆହୁରି ମଧ୍ୟ ତାପମାତ୍ରା 1-2 ଡିଗ୍ରୀ ବୃଦ୍ଧି ହେଲେ ହେକ୍ଟର ପିଛା ଧାନ ଉତ୍ପାଦନ ଉପକୂଳ ଅଞ୍ଚଳରେ 0.75 ଟନ୍ ହ୍ରାସ ପାଇବ। ଶୀତଦିନେ ତାପମାତ୍ରା 0.5 ଡିଗ୍ରୀ ବୃଦ୍ଧି ପାଇଲେ ଗହମ ଚାଷର ସମୟ 7 ଦିନ କମିଯିବ ଏବଂ ହେକ୍ଟର ପିଛା ଉତ୍ପାଦନ 0.45 ଟନ୍ ହ୍ରାସ ପାଇବ। ସମୁଦ୍ର ପତନ ବୃତ୍ତି ହେତୁ ବନ୍ୟା ଓ ଲୁଣ ପାଣି ମାଡ଼ି ଆସିବା ଦ୍ୱାରା ଉପକୂଳ ଅଞ୍ଚଳର ପ୍ରାୟ 50 ନିୟୁତ ଲୋକ ବିସ୍ଥାପିତ ହେବେ। ଏଥିଯୋଗୁଁ ଉପକୂଳ ଅଞ୍ଚଳରେ କୃଷି, ମତ୍ସ୍ୟଚାଷ, ମଧୁର ଜଳସମ୍ପଦ, ମାନବୀୟ ଆବାସ ଓ ପର୍ଯ୍ୟଟନ ବ୍ୟାପକ ପ୍ରଭାବିତ ହେବ। ଏହାଛଡ଼ା ଅଧିକ ସାମୁଦ୍ରିକ ଝଡ଼, ଆକସ୍ମିକ ବନ୍ୟା ତଥା ନିୟମିତ ମରୁଡ଼ି ହେବାର ଯଥେଷ୍ଟ ସମ୍ଭାବନା ରହିଛି।
1: ଶୁଣିଲେ କାର୍ଯ୍ୟକ୍ରମ ଆମ ପରିବେଶ। ଆଜି ଏଥିରେ ଥିଲା ପରିବେଶ ପ୍ରଦୂଷଣ ଓ ଜଳବାୟୁ ଉପରେ ଏହାର ପ୍ରଭାବ। ଉପସ୍ଥାପନା ସୁଶ୍ରିତା ସାହୁ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ଭାଗ 483। ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି। ଶିଳ୍ପୀମାନେ ହେଲେ ଅରବିନ୍ଦ ମୁଦୁଲି, ପଦ୍ମାବତୀ ଦ୍ୱିବେଦୀ, ଶୈଳଭମା ମହାପାତ୍ର ଏବଂ ସାଗରିକା ମହାନ୍ତି।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ବୁଝାଇଛନ୍ତି ଯେ ସାଧୁ ସଙ୍ଗରୁ ଶ୍ରୀହରି ବିଷୟକ ଜ୍ଞାନ ଉତ୍ପନ୍ନ ହୋଇଥାଏ। ସତ୍ସଙ୍ଗଲବ୍ଧ ଭକ୍ତି ଯୋଗ ବ୍ୟତୀତ ଭଗବାନଙ୍କୁ ପାଇବାର କୌଣସି ଉପାୟ ନାହିଁ। ବେଦାଭ୍ୟାସ, ଜ୍ଞାନ, ବୈରାଗ୍ୟ, ଯଜ୍ଞ, ଦାନ, ବ୍ରତ, ଦେବପୂଜା, ଯୋଗ ସାଧନା ଇତ୍ୟାଦି ସେତେ ସହଜରେ ଜୀବ ପ୍ରତି ଶ୍ରୀହରିଙ୍କୁ ଆକୃଷ୍ଟ କରିପାରେ ନାହିଁ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ଭାଗ ଥିଲା 483। ଆକାଶବାଣୀ ବଲାଙ୍ଗୀର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: यत् भारत जापान देशयोः सम्बन्धः विविधेषु क्षेत्रेषु निरन्तरं सुदृढं भविष्यति। फ्रांस देशस्य एवियन नगरम् अद्य वैश्विक कूटनीतेः केन्द्रः अस्ति, यत् G7 शिखर सम्मेलनस्य महत्वपूर्णे चरणे अस्ति। भारतस्य सहभागिदेशस्य रूपेण सहभागित्वेन सर्वेषां दृष्टिः प्रधानमन्त्रिणा नरेन्द्रमोदिना अमेरिकादेशस्य राष्ट्रपतिना डोनाल्ड ट्रम्पेन सह बहुप्रतीक्षितायां द्वैपाक्षिकसम्मेलने दृढतया निबद्धः अस्ति, यत् अद्य शिखरसम्मेलनावधौ भविष्यति। 25,000+ फरवरी मासे वाशिंगटन डीसी इत्यत्र अंतिम वारम मेलनानंतरम उभयोः मध्ये एतत् प्रथमं मेलनं भविष्यति। अद्यतनस्य संवादस्य समये तौ बहुविध क्षेत्रेषु द्वैपाक्षिक सहयोगं सुदृढं कर्तुं चर्चां करिष्यतः, तथा च परस्पर हितानां क्षेत्रीय वैश्विक विषयेषु चर्चां करिष्यतः इत्यपेक्षा अस्ति। अमेरिका देशस्य राष्ट्रपतिना सह मेलनम् अतिरिच्य अद्य प्रधानमन्त्री श्रीमोदी सर्वेभ्यः लाभाय सन्तुलितं सर्वसमावेशं सुस्थिरं च आर्थिकवृद्धेः पुनरुत्थानम् इत्यस्मिन् विषये तथा कृत्रिमबुद्धिमत्तायाः सुरक्षितं द्रुतप्रभावी उपयोगं सुनिश्चेतुम् इति विषये G7 इत्यस्य कार्यसत्रे अपि भागं ग्रहीष्यति। प्रधानमन्त्री EU परिषदः अध्यक्षेण एंटोनियो कोस्टा इत्यनेन सह EU अध्यक्षस्य आयोगस्य अध्यक्षया फॉन डेर लेयन इत्यनया सह त्रिपक्षीय सम्मेलनं करिष्यति। जर्मन चांसलर फेडरिक मर्ज इत्यनेन सहापि द्वैपाक्षिकोपवेशनं भविष्यति। प्रधानमन्त्री नरेन्द्र मोदी ह्यः फ्रांस देशस्य एवियन नगरे G7 शिखर सम्मेलने नूतन सहभागित्वस्य निर्माणं तथा अन्तर्राष्ट्रिय ऐक्यभावस्य पुनर्निर्माणम् इत्यस्मिन् विषये सत्रम् अभिसम्बोधितवान्। विदेशमन्त्रालयेन सूचितं यत् सत्रावधौ प्रधानमन्त्रिणा अन्तर्राष्ट्रिय सहभागित्व विनिर्माणे विशेषतः वर्धमान परस्पर सम्बद्ध विश्वे विश्वासस्य महत्वम् अधोरेखितम्। सभायां प्रधानमन्त्रिणा अधोरेखितं यत् भारतं सर्वदा मानवतायै प्रथमम् इति दृष्टिकोणम् अनुसरति। सः अग्रे अकथयत् यत् भारतस्य अन्ताराष्ट्रिय सहभागित्वस्य दूरदृष्टिः वसुधैव कुटुम्बकम् इत्यस्य कालातीतदर्शनस्य आधारेण अस्ति, विश्वमेकः परिवारः अस्तीति। फुटबॉल क्रीडायां गतरात्रौ न्यूजर्सी क्रीडाङ्गणे प्रथमसमूहस्य आरम्भिकक्रीडायां फ्रांस देशेन सेनेगल देशं 3-1 इति अंकैः पराजितम् इति वार्ताः।
1: आकाशवाणी बलांगीर शुणन्तु आमर कार्यक्रम संपर्क सूचना आज सकाळ 17:10 आमर स्वास्थ्य रिले करिबो आकाशवाणी कटक केन्द्ररु ओडिया भक्ति गीतर कार्यक्रम ଆଜି ସକାଳ 7:25 7:35 ଚାଷର ହାଲ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସର 315 ଭାଗ ଶୁଣିବେ ଆଜି ସକାଳ 7:40 7:50 ରହିଛି ପାରମ୍ପରିକ ଗୀତ କ୍ରମରେ ଚମ୍ପୁ 8:30 ହିନ୍ଦୀ କଥାଚିତ୍ରର ଗୀତ 8:45 ଓଡ଼ିଆ କଥାଚିତ୍ରର ଗୀତ ଆଜି ସକାଳ 9:35 ଦିନ 10:00 ପର୍ଯ୍ୟନ୍ତ ଦିନ 10:05 11:00 ମଧ୍ୟାହ୍ନ 12:30 ଦିନ ଗୋଟାଏ 50 ଅପରାହ୍ନ 2:45 ଅପରାହ୍ନ 4:00 ପର୍ଯ୍ୟନ୍ତ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଆଜି ସକାଳ 9:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ବାତାୟନ ଶୁଣିବେ ଦିନ 11:00 ମଧ୍ୟାହ୍ନ 12:00 ଗୃହଲକ୍ଷ୍ମୀ ଆଜି ଏଥିରେ ରହିଛି ଗର୍ଭବତୀ ମହିଳାଙ୍କ ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ଏ ସମ୍ପର୍କରେ ଡାକ୍ତର ରବିନାରାୟଣ ଦାସଙ୍କ ସହିତ ଆଲୋଚନା। ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଅପରାହ୍ନ 5:00 5:30 ଯୁବବାଣୀ ଆଜି ଏଥିରେ ରହିଛି ଦ୍ରବ୍ୟ ପରିବହନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ। ସନ୍ଧ୍ୟା 6:05 କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତଖଲା 6:30 ରାଜ୍ୟସ୍ତରୀୟ ପ୍ରସାରଣର ଉଜ୍ଜଳ ଆମ ଦେଶ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଶୁଣିବାର ସମୟ ସନ୍ଧ୍ୟା 6:55 ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଖେଳ ଶେଷ ହେବ ପର୍ଯ୍ୟନ୍ତ ଇଂଲଣ୍ଡର ହେଡିଂଲେ ଲିଡ୍ସଠାରେ ଅନୁଷ୍ଠିତ ICC T20 ମହିଳା କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଏବଂ ନେଦରଲ୍ୟାଣ୍ଡସ୍ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ର ସିଧାସଳଖ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା ଆମର ଆଜିର କାର୍ଯ୍ୟକ୍ରମ ସମ୍ପର୍କ ସୂଚନା ଆକାଶବାଣୀ ବଲାଙ୍ଗୀର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଦେଶର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ସମୀକ୍ଷା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଶ୍ରୀ ଭାରତୀ 9ଟି ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଏସ୍ଆଇଆର୍ ସ୍ଥିତି ନେଇ ପୃଥକ୍ ପୃଥକ୍ ଆଲୋଚନା କରିଛନ୍ତି। ସମୟସୀମା ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 28 ତାରିଖକୁ ପରିଗଣନା ଫର୍ମ ବଣ୍ଟନ ଏବଂ ଦାଖଲର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷା ପରିପ୍ରେକ୍ଷୀରେ ଠକେଇଠାରୁ ଦୂରେଇ ରହିବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇ ଦେବାକୁ ନେଇ ଅର୍ଥ ଦାବି କରୁଥିବା ଠକଙ୍କ ପ୍ରତି ସତର୍କ ରହିବାକୁ ଏନ୍ଟିଏ କହିଛି। ପୁନଃ ପରୀକ୍ଷାର କୌଣସି ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ବୋଲି ଏନ୍ଟିଏ ଦୃଢ଼ୋକ୍ତି ପ୍ରକାଶ କରିଛି। ପରୀକ୍ଷାର ଶୃଙ୍ଖଳିତ ତଥା ସୁରକ୍ଷିତ ଆୟୋଜନ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 21 ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର 132 ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ଆସନ୍ତା 21-30 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି

0: ସମାବେଶ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ନେଇ ସଚେତନତା ବୃଦ୍ଧି ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟର କୃଷିଭିତ୍ତିକ ପର୍ବ ରଜ ଆଜି ବସୁମତୀ ସ୍ନାନ ସହ ଶେଷ ହେବ। ବସୁଧା ମାତାଙ୍କ ସ୍ନାନ ପାଇଁ ଘରେ ଘରେ ଆଜି ସ୍ୱତନ୍ତ୍ର ପୂଜା କରାଯାଉଛି। ଚାଷୀମାନେ ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିବାର ବିଧି ରହିଛି। କିଶୋର କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପଭିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ବିଚାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରଜପର୍ବ ପାଳନ ଅବସରରେ ଗତକାଲି ଭୁବନେଶ୍ୱରଠାରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ପ୍ରତିନିଧି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଗତକାଲି ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ତଥା ବିଜେପି ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏଥିରେ ଯୋଗଦେଇ କୃଷିଭିତ୍ତିକ ପର୍ବ ରଜର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁରଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟଠାରୁ ବାହାରି ପଦଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଶିଶୁଙ୍କ ଅଧିକାର ଓ ସୁରକ୍ଷା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବରଗଡ଼ ଜିଲ୍ଲା ବରପାଲି ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ଗତକାଲି ବାବା କପିଳେଶ୍ୱରଙ୍କ ତରଫରୁ କନ୍ୟା ମନୋନୟନ ପତରପିଣ୍ଡି ଅନୁଷ୍ଠିତ ହୋଇଯାଇଛି। ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ବିବାହ ସ୍ଥିର ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଗୋପାଳପୁରସ୍ଥିତ ଜରାନିବାସଠାରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ପାଳନ ଅବସରରେ ଗତକାଲି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସାମୁହିକ ପ୍ରୟାସ ଉପରେ ଆହ୍ୱାନ ଦିଆଯାଇଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠରୁ ଜଣାଯାଏ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଯୁଗର ବଞ୍ଚି ରହିଥିବା ପ୍ରାଣୀ ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ଜାତିପ୍ରଥା ଏବଂ ଭେଦଭାବ ଦୂର କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ସୁମଙ୍ଗଳ ପୋର୍ଟାଲର କାର୍ଯ୍ୟକାରୀ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ବିବାହ ପାଇଁ 494 ଆବେଦନପତ୍ର ମଧ୍ୟରୁ 335 ଅନୁମତି ପ୍ରଦାନ କରାଯାଇଛି। ବିବାହ କରିଥିବା ଦମ୍ପତିଙ୍କ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟକୁ ସରକାର 2,50,000 ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ଖଣ୍ଡିତରଠାରେ 4 ଧରି ଚାଲିଥିବା 71ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ମହିଳା ବର୍ଗରେ ଛତିଶଗଡ଼ର ରାଜନନ୍ଦ ଗାଓଁ ଦଳ ଏବଂ ପୁରୁଷ ବର୍ଗରେ ରୋହତକ ଦଳ ବିଜୟୀ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଚର୍ମ ହୁକୁଣିର ଚିକିତ୍ସା। ଆଲୋଚିକା ଡାକ୍ତର ଜ୍ୟୋତିକା ମହାନ୍ତି।
2: ମନୁଷ୍ୟ ଶରୀରରେ ଚର୍ମ ଆୟତନର ସବୁଠାରୁ ବୃହତ ଅଙ୍ଗ। ଏଥିରେ ସାଧାରଣତଃ ବିଭିନ୍ନ ପ୍ରକାର ଜୀବାଣୁ, କୀଟାଣୁ, ଭୂତାଣୁ, ପିମ୍ପି ବା ଫଙ୍ଗସ, ପରଜୀବୀ ଆଦି କୀଟାଣୁ ଦ୍ୱାରା ଅନେକ ପ୍ରକାରର ଚର୍ମ ରୋଗ ହେବା ସ୍ୱାଭାବିକ। ତନ୍ମଧ୍ୟରୁ ଉଙ୍କୁଣି ଏକ ପ୍ରକାର ପରଜୀବୀ କୀଟାଣୁ ହୋଇଥିବାରୁ ତାର ସଂକ୍ରମଣରୁ ମଧ୍ୟ ଚର୍ମରେ ବିଭିନ୍ନ ପ୍ରକାର ଉପସର୍ଗ ବା ଲକ୍ଷଣ ପରିଲକ୍ଷିତ ହୋଇଥାଏ। ଆମ ଚର୍ମରେ 2 ପ୍ରକାର ରକ୍ତ ଶୋଷଣକାରୀ ଉଙ୍କୁଣି ଯଥା ପେଡିକୁଲସ୍ ହ୍ୟୁମାନସ୍ ଏବଂ ଥାଇରିୟସ୍ ପ୍ୟୁବିସ୍ ଦେଖାଯାଆନ୍ତି। ଏଗୁଡ଼ିକ ଚର୍ମରୁ ରକ୍ତ ଶୋଷି ବିଷାକ୍ତ ଲାଳ ନିର୍ଗତ କରି ଚର୍ମରୋଗ ସୃଷ୍ଟି କରିଥାନ୍ତି। ଏଗୁଡ଼ିକ ପରଜୀବୀ କୀଟ ଯାହାର ପକ୍ଷୀ ନଥାଏ ଏବଂ ଦେହର ରକ୍ତ ଶୋଷି ବଞ୍ଚିଥାନ୍ତି ଏବଂ ମୁଣ୍ଡ କେଶରେ, ଦେହରେ, ଜଙ୍ଘ ପାର୍ଶ୍ୱରେ ଚର୍ମରୋଗ ସୃଷ୍ଟି କରିଥାନ୍ତି। ଚର୍ମ ଉଙ୍କୁଣି ବିଛଣାପତ୍ର, ତଉଲିଆ ଓ ପୋଷାକ ଦ୍ୱାରା ଏବଂ ଜଙ୍ଘ ଓ କୋଳ ପାର୍ଶ୍ୱର ଉଙ୍କୁଣି ଆକ୍ରାନ୍ତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମକୁ ପ୍ରବେଶ କରିଥାଏ। ତାଛଡ଼ା ବ୍ୟକ୍ତି ଏବଂ ପିଲାମାନେ ଅପରିଷ୍କାର ଅପରିଚ୍ଛନ୍ନ ରହିଲେ, ଲୁଗାପଟା ବିଛଣା ଆଦି ନିୟମିତ ସଫା ନକଲେ, ଖରାରେ ନ ଶୁଖାଇଲେ, ଦୂଷିତ

0: ପରିବେଶ ସହ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୌଷ୍ଟିକତାର ଅଭାବ ରହିଲେ ଏହି ରୋଗ ପ୍ରଥମେ ଆରମ୍ଭ ହୋଇଥାଏ। ରକ୍ତ ଶୋଷିଲା ବେଳେ ଚର୍ମ ଉଙ୍କୁଣିର ଲାଳ ଗ୍ରନ୍ଥିରୁ ଏକ ପ୍ରକାର ବିଷାକ୍ତ ରସ ନିର୍ଗତ ହୋଇଥାଏ, ଯାହାକି ଚର୍ମରେ ରକ୍ତ ଜମାଟ ବାନ୍ଧିଲା ପରି କର୍ପୁରିକ ଦାଗ ସୃଷ୍ଟି କରିଥାଏ। ପ୍ରବଳ କୁଣ୍ଡେଇ ହୋଇଥାଏ। ଏହି ସମୟରେ ପୋଷାକର ଭିତରପଟ ସିଲାଇର ଧାରଧାରେ ନିଖ ଏବଂ ଉଙ୍କୁଣି ଲାଗି ରହିଥାନ୍ତି। ଉଙ୍କୁଣି କାମୁଡ଼ାର ଦାଗ ସାଧାରଣତଃ କାନ୍ଧ, ବକ୍ଷସ୍ଥଳ, ପିଠି ଓ ନିତମ୍ବର ଚର୍ମରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଛୋଟ ଛୋଟ ଫୋଟକା ପରି ଓ ଦାନାଦାନା ପରି ଘିମିରି ପରି ଚିହ୍ନ ମଧ୍ୟ ଚର୍ମରେ ଦେଖାଯାଏ। ଅବହେଳା କଲେ ବା ପରିଷ୍କାର ପରିଚ୍ଛନ୍ନ ନ ରହିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଥାଏ ଏବଂ ଆଖପାଖର ଲସିକା ଗ୍ରନ୍ଥି ବା ଲିମ୍ଫ ଗ୍ଲାଣ୍ଡ ଆକ୍ରାନ୍ତ ହୋଇପାରେ, ଫଳରେ ବଥ ଓ ଘା ପରି ଲକ୍ଷଣ ଦେଖାଯାଏ। ବୟସ୍କ ମାଈ ଉଙ୍କୁଣି ଦେଖିବାକୁ ଈଷତ୍ ଧଳା କିମ୍ବା ପାଉଁଶିଆ, 3-4 ମିଲିମିଟର ଲମ୍ବା, କିନ୍ତୁ ପୁରୁଷ ଉଙ୍କୁଣି ଅପେକ୍ଷାକୃତ ଛୋଟ। ଏହାର 3 ଯୋଡ଼ା ଗୋଡ଼ ଏବଂ ସରୁ ଶୁଣ୍ଢ ଥାଏ। ଏହା ଶରୀରର ଚର୍ମରେ ଲାଗି ରହିଥାଏ। ଉଙ୍କୁଣି ଚର୍ମରେ ପ୍ରବେଶ କରିବାର 30 ଦିନ ଭିତରେ କୁଣ୍ଡେଇ ହେବା ଆରମ୍ଭ କରେ। ନାଲି ନାଲି ଦାଗ, କଳା କଳା ଦାଗ ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଚର୍ମ ଉଙ୍କୁଣି ସବୁ ବୟସରେ ପୁରୁଷ ସ୍ତ୍ରୀ ସମସ୍ତଙ୍କୁ ଆକ୍ରମଣ କରିପାରେ। ଚର୍ମ ଉଙ୍କୁଣି ଦ୍ୱାରା ଯେଉଁ କ୍ଷତ ବା ଚିହ୍ନ ଦେଖାଯାଏ ତାକୁ ଭାଗବନ ଡିଜିଜ୍ ବୋଲି କହନ୍ତି। କାରଣ କେବଳ ଗୋଟିଏ ସ୍ଥାନରେ କୁଣ୍ଡେଇ ନ ହୋଇ ସାରା ଶରୀରକୁ ଏହି କୁଣ୍ଡିଆ କ୍ରମେ କ୍ରମେ ବ୍ୟାପେ। ଚର୍ମ ଶୁଷ୍କ ହୁଏ, କଳା କଳା ଦାଗ ହୁଏ ଏବଂ ଚୋପା ଛାଡ଼େ, ଖଣ୍ଡିଆ ହୋଇ ଏକ୍ଜିମା ପରି ଦେଖାଯାଏ, ଖୋଳପା ଛାଡ଼େ। କ୍ଷତ ସ୍ଥାନର ନିକଟସ୍ଥ ଲସିକା ଗ୍ରନ୍ଥି ଦରଜ ହୁଏ। ଜଙ୍ଘିଆ ସ୍ଥାନର କାଖ ତଳ ଚର୍ମରେ ଆଖିପତା ଏବଂ ଶ୍ମଶ୍ରୁ ଲୋମ ଅଂଶର ଉଙ୍କୁଣି ଥାଇରସ୍ ପିବିସ୍ ନାମକ ଉଙ୍କୁଣି ଦ୍ୱାରା ହୋଇଥାଏ। ଏହା ଯୌନ ସଂସ୍ପର୍ଶରୁ କିମ୍ବା ସଂକ୍ରମିତ ବ୍ୟକ୍ତିର ତୌଲିଆ ଏବଂ ଜଙ୍ଘିଆ ବ୍ୟବହାର କରିବା ଦ୍ୱାରା ଅନ୍ୟକୁ ବ୍ୟାପିଥାଏ। ଉଙ୍କୁଣି ଏବଂ ଡିମ୍ବ ଏହି ସ୍ଥାନର ଲୋମରେ ଜାବୁଡ଼ି ହୋଇ ଲାଖି ରଖିଥାନ୍ତି। ଆସନ୍ତୁ ଦେଖିବା ଉଙ୍କୁଣି ଜନିତ ଚର୍ମରୋଗର ପ୍ରତିକାର ଏବଂ ଚିକିତ୍ସା। ଏହା କେବଳ ସଫା ସୁତୁରା ପରିଷ୍କାର ପରିଚ୍ଛନ୍ନ ରହିଲେ ସବୁବେଳେ ବିନାଶ ହୋଇପାରେ। ଶରୀରକୁ ଉତ୍ତମ ସାବୁନରେ ସଫା କରି ସ୍ନାନ କରିବା, କୁଣ୍ଡିଆ ପାଇଁକା ସୁତିଂ ମୁଲାୟମ ଲୋସନ ଲଗାଇବା, ଆବଶ୍ୟକ ସ୍ଥଳେ ପରମେଥ୍ରିନ୍, ଗାମାବେଞ୍ଜିନ୍, ହେକ୍ସାକ୍ଲୋରାଇଡ୍ କିମ୍ବା ବେଞ୍ଜାଇଲ୍ ବେଞ୍ଜେଟ୍ ଯୁକ୍ତ ସାବୁନ ବ୍ୟବହାର କରିବା ଉଚିତ। ଏସବୁର ଲୋସନ ମଧ୍ୟ ବ୍ୟବହାର କଲେ ଉଙ୍କୁଣି ମରିଯାଆନ୍ତି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚର୍ମ ଉଙ୍କୁଣିର ଚିକିତ୍ସା। ଆଲୋଚିକା ଥିଲେ ଡାକ୍ତର ଜ୍ୟୋତିକା ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱାରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ, 6ଟି ରାଜ୍ୟ ହେବେ ଉପକୃତ। ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଲକ୍ଷ୍ନୌରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଫ୍ରାନ୍ସର ଏଭିଏନ୍ଠାରେ ଅନୁଷ୍ଠିତ G7 ସମ୍ମିଳନୀର ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତିକ ସଂହତିର ପୁନଃନିର୍ମାଣ ଶୀର୍ଷକ ଏକ ଜନସମ୍ପର୍କ ଅଧିବେଶନରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରେ ଏକ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ମାନବିକତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସିଛି। ଆନ୍ତର୍ଜାତିକ ସୌରମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଲାଗି କରାଯାଇଥିବା ଗଠବନ୍ଧନ, ମିଶନ ଲାଇଫ୍, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ एक पेड़ माँ के नाम अभियान भारत नेतृत्व

ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକରେ ଏହି ମାନବିକତା ଦୃଷ୍ଟିକୋଣ ପ୍ରତିଫଳିତ ହେଉଛି। ଆନ୍ତର୍ଜାତିକ ଭାଗିଦାରୀ ସମ୍ପର୍କିତ ଭାରତର ଦୃଷ୍ଟିକୋଣ ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରା ଉପରେ ଆଧାରିତ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ହେଉ, ଆଫଗାନିସ୍ତାନରେ ଭୂମିକମ୍ପ ବା ମୋଜାମ୍ବିକ୍ରେ ବନ୍ୟା ଭଳି ବିଶ୍ୱର ଯେକୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ଏହି ସମାବେଶୀ ଚିନ୍ତାଧାରା ସହିତ ପ୍ରଥମ ରାଷ୍ଟ୍ର ଭାବେ ପ୍ରଭାବିତ ଦେଶକୁ ସାହାଯ୍ୟ କରିଥାଏ। ଭାରତର ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସର୍ବଜନ ହିତାୟ ସର୍ବଜନ ସୁଖାୟ ମନ୍ତ୍ର ମାଧ୍ୟମରେ ଭାରତ ଆର୍ଥିକ ସମାବେଶୀ, ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ପରିଚୟ, ବୈଷୟିକ ଜ୍ଞାନକୌଶଳ ନେତୃତ୍ୱାଧୀନ ଜନସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିପାରିଛି। ତେବେ ଆନ୍ତର୍ଜାତିକ ସଂହତି ଗଠନ ଦିଗରେ ଆନ୍ତର୍ଜାତିକ ନିୟମକୁ ଉପଯୁକ୍ତ ସମ୍ମାନ ନ ଦେବା ହିଁ ଏ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସମାଧାନ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ଆନ୍ତର୍ଜାତିକ ଭାଗିଦାରୀ ସର୍ବଦା କଥାବାର୍ତ୍ତା ଓ କୂଟନୀତି ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଅନ୍ୟାନ୍ୟ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲାଗି G7 ରାଷ୍ଟ୍ର ସମୂହ ବିବିଧ ପଦକ୍ଷେପ ଘୋଷଣା କରିଛନ୍ତି। ବିଶେଷକରି କଙ୍ଗୋ ଓ ଉଗାଣ୍ଡାରେ ପୁଣି ଦେଖାଦେଇଥିବା ଇବୋଲା ଭୂତାଣୁକୁ ନିୟନ୍ତ୍ରଣ କରିବା ଦିଗରେ ଏକ ସମନ୍ୱିତ ଆନ୍ତର୍ଜାତିକ ପ୍ରୟାସ ଉପରେ G7 ଗୁରୁତ୍ୱ ଦେଇଛି। ଭାରତ, ଇଜିପ୍ଟ, କେନିଆ ଓ ଦକ୍ଷିଣ କୋରିଆ ଏଥିଲାଗି ଚିହ୍ନଟ ପ୍ରକ୍ରିୟା ଓ ପ୍ରତିଷେଧକ ବ୍ୟବସ୍ଥାକୁ ସୁସଂହତ କରିବା ତଥା ସୀମାବର୍ତ୍ତୀ ଅଞ୍ଚଳରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ ଗୋଷ୍ଠୀକୁ ଏ ଦିଗରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଭୂତାଣୁଜନିତ ସଂକ୍ରମଣ ଲାଗି ଭ୍ୟାକ୍ସିନ୍ର ବିକାଶ ତଥା ଚିକିତ୍ସା ପଦ୍ଧତି ଦିଗରେ ବିଶ୍ୱ ନେତୃବୃନ୍ଦ ମିଳିତ ଭାବେ ପ୍ରୟାସ କରିବା ଲାଗି G7 ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏତଦ୍ବ୍ୟତୀତ ବିଶ୍ୱସ୍ତରରେ କ୍ୟାନ୍ସର ରୋଗ ବିରୁଦ୍ଧରେ ଲଢ଼େଇ କରିବାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ G7 ପକ୍ଷରୁ ନିଜର ପ୍ରତିବଦ୍ଧତା ଜାହିର କରାଯାଇଛି। ସେହିଭଳି ଏକ ନିରନ୍ତର ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଆନ୍ତର୍ଜାତିକ ସହଯୋଗ ବଜାୟ ରଖିବା ଉପରେ ମଧ୍ୟ G7 ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରାଯାଇଛି। G7 ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଗତବର୍ଷ ଫେବୃୟାରୀ ମାସରେ ୱାଶିଂଟନ୍ DC ଉଭୟ ନେତା ଶେଷ ଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍କରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବହୁଦିନରୁ ପଡ଼ିରହିଥିବା ଯମୁନା ନଦୀ ଉପରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଉପକୃତ ହୋଇପାରିବେ। ଏହି ଚୁକ୍ତିନାମା ସ୍ୱାକ୍ଷରିତ ପରେ କିସାଉ ପ୍ରକଳ୍ପଟି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଗି ପଠାଯିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଫ୍ରାନ୍ସର ଏଭିଏନ୍ଠାରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଶ୍ରୀ ମୋଦି ତାଙ୍କର କାନାଡ଼ା ପ୍ରତିପକ୍ଷ ମାର୍କ କାର୍ଣ୍ଣେଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସମ୍ପର୍କର ସକାରାତ୍ମକ ଧାରାକୁ ସ୍ୱାଗତ କରିଛନ୍ତି। ଏହାଛଡ଼ା ଭାରତ କାନାଡ଼ା ରଣନୈତିକ ଭାଗିଦାରୀ ଗଠନ ଦିଗରେ ନିଜ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା LNG ଓ LPG ସମ୍ପର୍କିତ ବ୍ୟବସାୟିକ ପଦକ୍ଷେପ ସମେତ ଅର୍ଥନୈତିକ ସହଯୋଗ ପ୍ରଗତିର ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷରିତ କରାଯିବା ଦିଗରେ ଜାରି ରହିଥିବା ପଦକ୍ଷେପ ଉପରେ ମଧ୍ୟ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଏକ ସାଧାରଣ ସୁରକ୍ଷା ସୂଚନା ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ତାଙ୍କର ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟର୍ମନ୍ଙ୍କ ସହିତ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ 2035 ଦୃଷ୍ଟିକୋଣ ଅନୁଯାୟୀ ଭାରତ ଓ ବ୍ରିଟେନ୍ ସମ୍ପର୍କର ଅଗ୍ର

ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ସମନ୍ୱିତ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାର ଯଥାଶୀଘ୍ର କାର୍ଯ୍ୟକାରିତା କରାଯିବା ଉପରେ ଉଭୟ ନେତା ଗୁରୁତ୍ୱ ଦେବା ସହିତ ବାଣିଜ୍ୟ ପ୍ରତିରକ୍ଷା

0: ଶେଷ ହେଲା ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଚାଷର ହାଲ।
1: କହିସନ୍ ଯେ ଯଦି ଚାଷ ହୁଡ଼ ହେଇଗଲା ବୋଇଲେ ଗୋଟେ ବରଷ ତକ, ସେଥିର୍ଲାଗି ଚାଷ କିଏ କରବାର ଆଗରୁ ଆମେ ଅନେକ ଜିନିଷ୍କେ ନିହାତି ହିସାବରେ ଧ୍ୟାନ ଦେବାର ଅଛେ। କାଁକରି ଯଦି ଥରେ ଆମେ ଯଦି ଝୁକି ଯିମା, ଝୁକ୍ ଝାକ୍ ଯେନ୍ଟା ଚାଷରେ ବୋଲିକିରି କୁହାହଉଛେ, ସେଥିର୍ଲାଗି ସବୁ ସମୟକେ ମୁଖ୍ୟ କରି ଯଦି ଆମେ ଦେଖ୍ମା, ହେଲା ମାଟ ହେଲା, ଖତସାର ହେଲା, ପାଣି ହେଲା, ସେଟା ତ ଭିନ୍ନ କଥା। ଆର୍ ସବୁନୁ ଗୋଟେ ମୁଖ୍ୟ ଯେନ୍ଟାକି ହେଉଛେ ଧାନ ଚାଷର ଲାଗି କିମ୍ବା ଯେକୌଣସି ଚାଷର ଲାଗି ବିହନ, ଖାସ୍ କରି ଯେନ୍ଟା ଆମର ମୁଖ୍ୟ ଫସଲ ଧାନ ଚାଷ ବୋଲା ହେଉଛେ, ଧାନ ଚାଷର ଲାଗି ଯଦି ଆମେ କେନ୍ସି ଦୁକାନକେ ଯାଉଛୁ ବିହନ ଘିନ୍ବାର୍ ଲାଗି, କେତେଟା ଜିନିଷ୍କେ ଆମେ ନିହାତି ହିସାବରେ ସାବଧାନ ହେଇକିରି କର୍ବାକେ ପଡ଼୍ବା। ନାଇଁ ହେଲେ କାଣା ହେବା, ଆମେ ଚାଷରେ ପଚ୍କେ ଘୁଚି ଯିମା। ଅନେକ ସମୟକେ କାଣା ହେସି, ଧରୁନ୍ କେନ୍ସି ବି କ୍ଷତି ହେଲା ସେଟାକେ ଆକଳନ କରିକିରି ଜଣେ ଯଦି ସେ ଆକଳନର ଯେତ୍କି ଖର୍ଚ୍ଚା ହେଇଛେ ଖର୍ଚ୍ଚା ଫିରି ପାଇଲା, କିନ୍ତୁ ଖର୍ଚ୍ଚା ଫିରି ପାଇଲା ସାଙ୍ଗେ ଆମର ଯେନ୍ଟାକି ମୂଲ ଉଦ୍ଦେଶ୍ୟ ଯେନ୍କୁ ଆମେ ପହଞ୍ଚିବାର କଥା ସେଟା ନେଇ ପହଞ୍ଚି ପାରୁ, ଯେନ୍କି ପଶ୍ଚାତାପ କଲେ ପସ୍ତେଇ ହେଲେ ସବୁ ଜିନିଷ୍ ମିଲ୍ସି, ସବୁ ଫିରି ଆସି, ହେଲେ ସମିଆ ଆର୍ ନେଇ ଆସି। ସମିଆଟା ହଉଛେ ଚାଷର ଲାଗି କେତେ କେତେ ଗୋଟେ ମୁଖ୍ୟ ବୋଲିକିରି କୁହାଯାଏସି। ସେ ହିସାବରେ ଚାଷୀ ଭାଇମାନେ ବିହନ ଘିନ୍ବାର୍ ଲାଗି ଯଦି ଧାନ ବିହନ ଯାଉଛନ୍, ଯେନ୍ଟାକି ଆଜିକାଲି ବ୍ୟକ୍ତିଗତ ଦୋକାନମାନଙ୍କ ଠାନୁ ବି ଘିନିପାରିବେ, ସରକାରୀ ଦୋକାନ ଠାନୁ ବି ଘିନିପାରିବେ। ସରକାରୀ ଦୋକାନ ଠାନୁ ଘିନ୍ବାରଟା ହଉଛେ ସବୁନୁ ବଢ଼ିଆ ହେ, କାଁକରି ସରକାର ସେନେ ଯେନ୍ଟାକି ଆମେ ଅନୁମତି ପତ୍ର ତାହାକୁ ଦିଆହେଇଥିସି, ଲାଇସେନ୍ସ ବୋଲିକିରି କୁହାହଉଛେ, ସେଟା ସରକାର ତାହାକୁ ଦେଇଛନ୍ ଧାନ ବିକିବାର୍ ଲାଗି। ସେନୁ ଯଦି ଆମେ ଧାନ ଘିନ୍ମା ବୋଇଲେ ଆମେ ଗୋଟେ ପ୍ରକ୍ରିୟା ମାଧ୍ୟମରେ ସେନକ ଆମେ ପହଞ୍ଚି ପାର୍ମା। କାଣା ହଉଛେ, ଆମେ ଯେତେବେଲେ ଘିନ୍ମା ଯେତ୍କି ପଇସା ଦମା, ଫେର୍ ଆମର୍ ବ୍ୟାଙ୍କର ଖାତାରେ କିଛି ପଇସା ସବସିଡ଼ି ଆକାରରେ ବି ସରକାର ଯୋଗେଇ ଦଉଛନ୍। ସେଟା ହଉଛେ ଗୋଟେ ବଢ଼ିଆ ସୁବିଧା ଯେନ୍

0: କି ଆମେ ଯେତ୍କି ବିହନ ଘିନ୍ବାରେ ଅଧିକ ଖର୍ଚ୍ଚା କରିଥିତା ସେଟା କିଛି କମିଯିବା। ତାର୍ ପରେ ଯେନ୍ ବିହନ ଧରୁନ୍ କେନ୍ସିଟା ଯଦି ଗଜା ନେଇ ହେଲା, ନକଲି ହେଲା, ଭଲ୍ ନେଇ ପଡ଼ିଲା, ବୋଇଲେ ଆମେ ଦୁକାନ୍କେ ଯାଇକିରି କହିପାର୍ମା, ଅଭିଯୋଗ କରିପାର୍ମା ଯେ ଇ ଧାନ୍ଟା ଭଲ୍ ଗଜା ନେଇ ହେଲା ଆର୍ ଇଟା ଏନ୍ତା ସବୁ ତାର୍ ଦୁର୍ଗୁଣ ଅଛେ, ଇଟା ଆମେ ଜଣେଇ ପାର୍ମା। ଇ ସମାନ ଜିନିଷ୍କେ ଆମର୍ ଯେନ୍ଟାକି ବାହାର ଦୁକାନ, ବ୍ୟକ୍ତିଗତ ଦୁକାନ, ପ୍ରାଇଭେଟ୍ ଦୁକାନ ଯେନ୍ଟାକି ଇଂଲିଶ୍ରେ ବୋଲୁଛନ୍, ସେନୁ ଯଦି ବି ଧାନ୍ ଘିନୁଛନ୍ ବୋଇଲେ ନିହାତି ହିସାବରେ କେତେଟା ଜିନିଷ୍କେ ନିଘା କରୁନ୍। ପହେଲା, ଯେନ୍ ଜାଗାରୁ ଆପଣ ଧାନ୍ ଘିନୁଛନ୍, ସରକାରୀ ହଉ ବେସରକାରୀ ହଉ, ଯେନ୍ ପକେଟ୍ରେ ଧାନ୍ ଅଛେ ସେ ପକେଟ୍ର ତାରିଖ ଠିକ୍ ଲେଖା ହେଇଛେ କି ନାଇଁ, କେବେ ପ୍ୟାକିଂ ହେଇଛେ ସେ ତାରିଖ, କେତେ ଦିନ ତକ ଯିବା, ମଶ୍ଚର କେତେ ଅଛେ, ଠିକ୍ ଟାକି ମାନେ କେନ୍ ଆଡ଼େ କୋଣା ଭଙ୍ଗା ଅଛେ, କେନ୍ ଆଡ଼କେ ଗୋଟେ ଫାଟି ଯାଉଛେ, ଗଲି ଯାଉଛେ, ମାନେ କିଛି ଭୁଲ ସେ ଜାଗାରେ ଅଛେ କେଁ, ସେଟାକେ ଲକ୍ଷ୍ୟ କରିଛନ୍ କେଁ, ସେଟାକେ ନିହାତି ହିସାବରେ ଦେଖ୍ବେ। ତାର୍ନୁ ସବୁନୁ ଗୋଟେ ମୁଖ୍ୟ କଥା ହେଉଛେ, ଯେନ୍ ଦୁକାନୁ ଆମେ ବିହନ ଧାନ ଆଣୁଛୁ ସେନର୍ ଗୋଟେ ରସିଦ ଆମକୁ ନିହାତି ରଖ୍ବାକେ ପଡ଼୍ବା। ରସିଦଟେ ଥିଲେ ଆମଠାନେ ଗୋଟେ ପ୍ରମାଣ ରହିପାର୍ବା ଯେ ଆମେ ଇ ଧାନଟା ଘିନିଥିଲୁ। କେତେବେଳେ ଯଦି ତାମାନେ କିଛି ଅସୁବିଧା ହୁଏ, ଆମେ ରସିଦକେ ଦେଖିକିରି ଆମେ ଦାବି କରିପାର୍ମା ଯେ ଇଟା କ୍ଷତିର ହେଇଛି ଆର୍ ଇଟାକେ ଆକଳନ କରାଯାଉ। ଆର୍ ଗୋଟେ ଗୋଟେ ଜାଗାରେ ଚାଷୀ ଭାଇମାନେ ଯେତେବେଳେ ବି ଧାନ ନେଉଛନ୍, ଏକାଥରକେ ସାଙ୍ଗେ ସାଙ୍ଗେ ଫାଡ଼ି ଦେଇକିରି ବସ୍ତାକେ ନେଲା, ପ୍ୟାକିଂ ଯେନ୍ଟା ହେଇଛେ ଫାଡ଼ି ଦେଲା, ବାହାର କରିଦେଲା, ଇଟା ନେଇ କର୍ବାର୍ କଥା। ଆଗ ଦୁଇ ତିନିଟା କିଛି ନେଇ ହେଲେ ଦଶଟା ଧାନ ଯେନ୍ଟାକି ବୋମା ମାରିକିରି କି ତରାଠାନୁ ଛଡ଼େଇକିରି ସେ ଧାନ୍କେ ଆଣିକିରି ଆମେ ଟିକେ ଗଜା ପରୀକ୍ଷା କର୍ମା। ଦଶଟା ଧାନରୁ ଯଦି ଆମେ ଗଜା ପରୀକ୍ଷା କରୁଛୁ, ଆଠଟା ଧାନ ଯଦି ଠିକ୍ ଅଛେ ବୋଇଲେ ବିହନ ବଢ଼ିଆ ଅଛେ, ସେଟା ଆର୍ କିଛି ଅସୁବିଧା ନେଇ ପଡ଼ି, ସେଟାକି ଆମକେ ଧ୍ୟାନ ଦେବାର ଅଛେ, ଯାହାଦ୍ୱାରା କି ଆମେ ଚାଷରେ ଆର୍ ଅସୁବିଧା ହେଇନେଇପାରୁ। କିନ୍ତୁ ଅନେକ ଜାଗାରେ ଧରୁନ୍, କେନ୍ସି ଜାଗାରେ ଯଦି ଚାଷୀ ଭଲ ହିସାବରେ ଗଜା ନେଇ ହେଲା ବୋଇଲେ ଫେର୍ ନୂଆ ଧାନ ଘିନ୍ବାକେ ପଡ଼୍ବା। ନୂଆ ଧାନ ଘିନି ତ ଆଣବେ, କିନ୍ତୁ ସେ ସମୟ ଇଆଡ଼େ 15 ଦିନ ପୁରା ପଛେ ପଡ଼ିଯିବେ, ଇ ପ୍ରକାର ଅସୁବିଧା ହେଇଥିସି। ସେଥିର୍ଲାଗି ବିହନ କିଣ୍ବାର ଆଗରୁ ଇ ଜିନିଷ୍ମାନ୍କେ ନିହାତି ଧ୍ୟାନ ଦେବେ।
1: ଚାଷର ହାଲ ଶୁଣିଲେ ଆଜି ଏଥିରେ ଥିଲା ବିହନ କିଣିବା ଆଗରୁ ଜାଣିବା କଥା। ଉପସ୍ଥାପନା କୀର୍ତ୍ତନ ଦୀପ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର, ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ ଭାଗ 315। ଆଜିର କଣ୍ଠଶିଳ୍ପୀ ଏ ହରିହରନ୍ ଏବଂ ଉତ୍ତରା କେଲକାର।

ପ୍ରଚାର କଲୁ ଭକ୍ତି ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ, ଭାଗ ଥିଲା 315। ଆକାଶବାଣୀ ବଲାଙ୍ଗୀର ପାରମ୍ପରିକ ଗୀତକ୍ରମରେ ଚମ୍ପୁ ଶୁଣନ୍ତୁ। ପ୍ରଥମ ଶିଳ୍ପୀ ଶ୍ୟାମାମଣି ଦେବୀ ଗାଇଛନ୍ତି କବି ସୂର୍ଯ୍ୟ ବଳଦେବ ରଥଙ୍କ ରଚନାରୁ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର। ଏଥର ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ସ୍ୱପ୍ନ ସାଗର କଥାଚିତ୍ର ପାଇଁ ଗାଇଛନ୍ତି ଅକ୍ଷୟ ମହାନ୍ତି, ଅନୁରାଧା ପୋଡ଼ୱାଲ ଏବଂ ସାଥୀ। ଗୀତ ରଚନା ଦେବଦାସ ଛୋଟରାୟ, ସଙ୍ଗୀତ ଅକ୍ଷୟ ମହାନ୍ତି।

ଏତେବେଳ ପର୍ଯ୍ୟନ୍ତ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ବାତାୟନ। ଆଜି ଏଥିରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ହିରୋ କଥାଚିତ୍ର ପାଇଁ ଗାଇଛନ୍ତି ରେଶମା, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏଥର ବବି କଥାଚିତ୍ର ପାଇଁ ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମ ଶେଷରେ ନିକାହ କଥାଚିତ୍ର ପାଇଁ ଗାଇଛନ୍ତି ସଲମା ଆଗା, ଗୀତରଚନା ହସନ କମଲ, ସଙ୍ଗୀତ ରବି।

0: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ। ଶୁଣିପାରିବେ ବିଜ୍ଞାପନ ପରେ।
1: ମା ମା ଦେଖନ୍ତୁ ଏଥର ରାସନ କାର୍ଡରେ କେତେ ଚାଉଳ ମିଳିଛି।
2: ଆରେ ବୋହୁ ଏତେ ଚାଉଳ କୋଉଠୁ ଆଣିଲୁ? କିଏ ଦେଲା?
1: କିଏ ଆଉ ଦବ ମା, ଆମ ସରକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେଇଛି ପରା, ଏବେ ଆମକୁ ମୁଣ୍ଡ ପିଛା 5 କିଲୋ ନୁହଁ 10 କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି।
2: ଆରେ ବା, ଏଇଟା ତ ଭାରି ଭଲ କଥା, ସରକାର ଆମ ଦୁଃଖ ବୁଝିଛନ୍ତି।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଅତିରିକ୍ତ ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
4: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
5: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
4: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ SCBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
0: କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ମିତାଲି ମଧୁମିତା,
1: ଆଉ ମୁଁ ଆରତୀ ପ୍ରିୟଦର୍ଶିନୀ।

0: ଭଉଣୀମାନେ, ପ୍ରତ୍ୟେକ ମନୁଷ୍ୟ, ଜୀବ, ଜନ୍ତୁ, କୀଟ, ପତଙ୍ଗ, ଉଦ୍ଭିଦ ସମସ୍ତଙ୍କୁ ବଞ୍ଚିବା ପାଇଁ ଖାଦ୍ୟର ଆବଶ୍ୟକତା ରହିଛି, ନା କ'ଣ ମିତାଲି?
1: ହଁ, ପୁରାପୁରି ଠିକ୍ କଥା। ଖାଦ୍ୟ ହେଉଛି ମଣିଷ ଜୀବନର ମୂଳ ଆଧାର।
0: ଖାଦ୍ୟରୁ ଆମକୁ ଶକ୍ତି ମିଳିଥାଏ, ଆଉ ସେହି ଶକ୍ତି ଦ୍ୱାରା ଆମେ ସମସ୍ତ କାର୍ଯ୍ୟ କରିଥାଉ।
1: କାହିଁକି ନା ଶରୀର ଆଉ ମନର ସଠିକ୍ ବିକାଶ ପାଇଁ ସୁଷମ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ।
0: ଆଉ ଏହି ଖାଦ୍ୟକୁ ଆମେ ଜୀବନ ଧାରଣାର ଉତ୍ସ ବୋଲି ମଧ୍ୟ କହିଥାଉ।
1: ସୁଷମ ଖାଦ୍ୟ ମାନେ ହେଉଛି ଏମିତି ଖାଦ୍ୟ ଯେଉଁଥିରେ ପ୍ରୋଟିନ, କାର୍ବୋହାଇଡ୍ରେଟ, ଚର୍ବି, ଭିଟାମିନ, ଖଣିଜ ଓ ପାଣିର ପରିମାଣ ସଠିକ୍ ଭାବରେ ରହିଥିବା ଦରକାର।
0: ଆମେ ଗୋଟିଏ ଖାଦ୍ୟକୁ ସବୁବେଳେ ନ ଖାଇ ବିଭିନ୍ନ ପ୍ରକାର ଖାଦ୍ୟକୁ ଯଦି ମିଶାଇ ଖାଇବା, ଆମ ଶରୀର ଆବଶ୍ୟକ ପୋଷକ ପାଇପାରିବ, ନହେଲେ ଆମ ଶରୀର ଧୀରେ ଧୀରେ ଅସୁସ୍ଥ ହୋଇଯିବ।
1: ପୁରାପୁରି ଠିକ୍। କାହିଁକି ନା ମଣିଷ ଶରୀର ସୁସ୍ଥ ଆଉ ସବଳ ରହିବା ପାଇଁ ସମସ୍ତ ପୋଷକ ତତ୍ତ୍ୱ ନିହାତି ଦରକାର।
0: ତେବେ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଫଳ ଓ ପନିପରିବା ଖାଇବା ନିହାତି ଜରୁରୀ। ଗୋଟିଏ ସୁସ୍ଥ ଲୋକ ଦୈନନ୍ଦିନ ତାର ଖାଦ୍ୟରେ 300 ଗ୍ରାମ ପନିପରିବା ଆଉ 80 ଗ୍ରାମ ଫଳ ଖାଇବା ଆବଶ୍ୟକ।
1: ତା ସହିତ କ୍ଷୀର, ଡାଲି, ଅଣ୍ଡା, ପନିପରିବା, ଫଳମୂଳ, ଅଟା, ଚାଉଳ, ମାଛ, ମାଂସ ଏହିସବୁ ସୁଷମ ଖାଦ୍ୟ ନିହାତି ଦରକାର।
0: ଜଣେ ଲୋକ ପାଇଁ ବିଭିନ୍ନ ପୋଷକ ଥିବା ଆବଶ୍ୟକୀୟ ଖାଦ୍ୟର ପରିମାଣ ଲୋକଟିର ବୟସ, ଲିଙ୍ଗ ତଥା ସେ କରୁଥିବା କାର୍ଯ୍ୟ ଉପରେ ନିର୍ଭର କରିଥାଏ। ଯେମିତିକି ଛୋଟ ଶିଶୁଟିଏ ପାଇଁ ଯେଉଁ ଖାଦ୍ୟ ଆବଶ୍ୟକ ତାହା ଗୋଟିଏ ବୟସ୍କ ପାଇଁ ଉପଯୁକ୍ତ ହୋଇପାରିବନି।
1: ସେହିପରି ଯୁବକର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟ ବୃଦ୍ଧର ଖାଦ୍ୟଠାରୁ ଭିନ୍ନ ହେବା ଉଚିତ।
0: ସେମିତି ପୁରୁଷ ଲୋକଙ୍କ ଆବଶ୍ୟକତା ଖାଦ୍ୟ ସ୍ତ୍ରୀ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ।
1: କଠିନ ଶାରୀରିକ ପରିଶ୍ରମ କରୁଥିବା ଲୋକମାନଙ୍କର ଖାଦ୍ୟର ଆବଶ୍ୟକତା ଆଉ ପାଠ ପଢ଼ୁଥିବା ବା ଅଫିସରେ କାମ କରୁଥିବା ଲୋକଙ୍କ ଖାଦ୍ୟଠାରୁ ଭିନ୍ନ।
0: ଠିକ୍ କହିଲ। ଶରୀରର ଆବଶ୍ୟକତାକୁ ପୂରଣ କରୁଥିବା ଉପଯୁକ୍ତ ପରିମାଣର ଖାଦ୍ୟକୁ ଆମେ ସୁଷମ ଖାଦ୍ୟ ବୋଲି କହିଥାଉ।
1: ନିହାତି। ଯଦି ଆମେ ପୋଷକ ତତ୍ତ୍ୱ ନଥିବା ଖାଦ୍ୟ ଖାଉଛେ ତେବେ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଦେଇଥାଏ। ବାଲ୍ୟାବସ୍ଥାରେ ସୁଷମ ଖାଦ୍ୟ ଖାଇଲେ ଶରୀର ଆଉ ମସ୍ତିଷ୍କର ଉଚିତ ବିକାଶ ହୋଇପାରିଥାଏ, ଆଉ ବୃଦ୍ଧାବସ୍ଥାରେ ଏହି ପ୍ରକାରର ଖାଦ୍ୟ ଶକ୍ତି ଆଉ ସୁସ୍ଥତା ଦେଇଥାଏ।
0: ତେବେ ଶ୍ୱେତସାର, ପୃଷ୍ଟିସାର, ସ୍ନେହସାର, ଭିଟାମିନ ଆବଶ୍ୟକ ପରିମାଣର ନ ଖାଇଲେ ଏହାର ଅଭାବଜନିତ ରୋଗ ହୋଇଥାଏ।
1: ଶରୀର ବୃଦ୍ଧି ଓ ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ଭିଟାମିନ, ଜୀବସାର ଏକାନ୍ତ ଆବଶ୍ୟକ, ଆଉ ତା ସହିତ ଖଣିଜ ଲବଣର ମଧ୍ୟ ଆବଶ୍ୟକତା ରହିଛି, ଆଉ ପାଣିକୁ ଆମେ କେବେ ବି ଭୁଲିବା ଉଚିତ ନୁହଁ।
0: ଠିକ୍ କହିଲ ମିତାଲି। ଆମେ ନିଶ୍ଚିତ ଭାବେ ଖାଦ୍ୟ ଖାଇବା ସହିତ ଦୈନିକ 10-12 ଗ୍ଲାସ ପାଣି ପିଇବା ଆବଶ୍ୟକ।
1: ଆମେ ଖାଇଥିବା ବିଭିନ୍ନ ଖାଦ୍ୟର ସାରାଂଶ ଜଳରେ ମିଶି ରକ୍ତକୁ ଯାଏ, ତେଣୁ ଆମ ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ଜଳ ନିହାତି ଆବଶ୍ୟକ।
0: ଡାକ୍ତରମାନେ ମଧ୍ୟ କହୁଛନ୍ତି ସାଲାଡ଼ ଆଉ ଫଳ ଅଧିକ ପରିମାଣରେ ଖାଇବା ଉଚିତ, କାରଣ ଏହା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରୀ, ଆଉ ଏଥିରେ ମଧ୍ୟ ଆମର ପାଣିର ପରିମାଣ ରହିଛି।
1: ସୁଷମ ଖାଦ୍ୟ ଖାଇବା ସହିତ ଯୋଗ, ଶାରୀରିକ କ୍ରିୟାକଳାପ ଭଳି ଉପାୟ ଯଦି ଆମେ ଅନୁସରଣ କରିବା, ଜୀବନ ସୁଖଦ ଆରୋଗ୍ୟଦାୟକ ହୋଇଥାଏ।
0: ଠିକ୍ କହିଲ ମିତାଲି। ତେବେ ଗୋଟିଏ ମହିଳା ଯେତେବେଳେ ଗର୍ଭବତୀ ହୋଇଥାଏ, ତାର ପେଟରେ ଥିବା ଶିଶୁଟି ପାଇଁ ସେ ଖାଦ୍ୟ ଖାଇଥାଏ, ଯାହାକି ସେଇ ଖାଦ୍ୟଟି ନିହାତି ଭାବେ ସୁଷମ ଖାଦ୍ୟ ହେବା ଦରକାର,
1: କାରଣ ଶିଶୁଟି ପାଇଁ ଆବଶ୍ୟକ ପରିମାଣର ଖାଦ୍ୟ ଦରକାର ପଡ଼ିଥାଏ, ଯାହାଦ୍ୱାରା ଶିଶୁଟିର ଶାରୀରିକ ଆଉ ମାନସିକ ବିକାଶ ଠିକ୍ ଭାବରେ ହୋଇଥାଏ।
0: ତେଣୁ ଗୋଟିଏ ଗର୍ଭବତୀ ମହିଳାକୁ ଚୁନାମାଛ, କ୍ଷୀର, ଶାଗ, ସଜନା ଛୁଇଁ, କଦଳୀ, ପାଳଙ୍ଗ, ମାଣ୍ଡିଆ, ତଟକା ପନିପରିବା ଓ ଫଳମୂଳ ଇତ୍ୟାଦି ଖାଇବା ନିହାତି ଆବଶ୍ୟକ।
1: ଏହାଦ୍ୱାରା ପେଟ ଭିତରେ ଥିବା ଶିଶୁଟିର ଦାନ୍ତ ଓ ଅସ୍ଥି ଗଠନରେ ସାହାଯ୍ୟ କରିଥାଏ, ଆଉ ତା ସହିତ ରକ୍ତ ତିଆରି କରିବାରେ ମଧ୍ୟ ସାହାଯ୍ୟ କରିଥାଏ, ଆଉ ମାନସିକ ବିକାଶ ସେଇଟା ତ ପୁରସ୍କାର ସ୍ୱରୂପ ଆସିଥାଏ।
0: ମହିଳାଟିକୁ ମଧ୍ୟ ଉପଯୁକ୍ତ ପରିମାଣର ଜଳର ଆବଶ୍ୟକତା ରହିଛି, ମାନେ ସେ ଦିନକୁ ଆମେ ଯେମିତି ଆଗରୁ କହିଥିଲେ ଯେ 10-12 ଗ୍ଲାସ ପାଣି ପିଇବା ନିହାତି ଦରକାର।
1: ନିହାତି। ଆୟୋଡ଼ିନ୍ ଯୁକ୍ତ ଲବଣ ମଧ୍ୟ ଖାଇବା ଉଚିତ, ଆଉ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଆଇରନ୍, କ୍ୟାଲସିୟମ୍ ଔଷଧ ଗୁଡ଼ିକୁ

0: ଖାଇବା ଉଚିତ। ଆବଶ୍ୟକ ବିଶ୍ରାମ ମଧ୍ୟ ତା ସହିତ ନିଶ୍ଚିତ ଭାବରେ ଦରକାର। ତେବେ ଜଣେ ମଣିଷ ସୁସ୍ଥ ଆଉ ସତେଜ ରହିପାରିବ ସବୁଦିନ। ତାହେଲେ ଆରତୀ,
1: ହଁ ମିତାଲି,
0: ଆମେ ଏଇ ସୁଷମ ଖାଦ୍ୟ ବିଷୟରେ ଯେତେ ଗପିଲେ ବି କମ୍ କହିପାରିବା, ଏହା ପାଇଁ ଜଣେ ଏକ୍ସପର୍ଟ ନିହାତି ଦରକାର, ଠିକ୍ ନା?
1: ଠିକ୍ କହିଲ।
0: ତ ଚାଲ ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ ଆମର ଜଣେ ଏକ୍ସପର୍ଟ ବା ଡକ୍ଟରଙ୍କ ସହିତ ଆଲୋଚନା କରିବା। ଆମ କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ଗର୍ଭବତୀ ମହିଳାମାନଙ୍କ ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା। ଆଉ ଏଥିପାଇଁ ଆମ ଗହଣରେ ଅଛନ୍ତି ଡାକ୍ତର ରବି ନାରାୟଣ ଦାସ। ତ ଚାଲ ତାଙ୍କୁ ସ୍ୱାଗତ କରିବା।

0: ନମସ୍କାର ସାର୍।
1: ନମସ୍କାର
0: ଆପଣଙ୍କୁ ଆମର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡ଼ାମ।
0: ଆଜିର ଆମର ବିଷୟବସ୍ତୁ ହେଲା ଗର୍ଭବତୀ ମହିଳାଙ୍କ ପାଇଁ ସୁଷମ ଖାଦ୍ୟର ଆବଶ୍ୟକତା। ସାର୍, ପ୍ରଥମେ ଆମେ ସୁଷମ ଖାଦ୍ୟ କେଉଁଟାକୁ ବୁଝିବା?
1: ସୁଷମ ଖାଦ୍ୟ ଆମେ ସେତେବେଳେ କହିବା ଆମର ଖାଦ୍ୟର କେତେ ପ୍ରକାର ଜିନିଷ ଅଛି, ଯେମିତିକି ମାଇକ୍ରୋନ୍ୟୁଟ୍ରିଏଣ୍ଟ, ଭିଟାମିନ୍ସ, ଏଇ ଟାଇପ୍ର ସବୁ ଖାଦ୍ୟର ବି କ୍ୟାଟେଗୋରି ଅଛି। ଆମେ ତ ମାଇକ୍ରୋନ୍ୟୁଟ୍ରିଏଣ୍ଟ କହିକି କେଉଁ ଲୋକକୁ ଆମେ ଖାଇବା ଦେବାନି, ଆମେ ସେ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯେଉଁଥିରେ ଅଛି ସେଇ ଜିନିଷ ତାଙ୍କୁ ଖାଇବାକୁ ଦେବା। ତ ଯେମିତିକି ଆମର ମୁଖ୍ୟ ଖାଦ୍ୟ, ଆମେ ତ ସବୁ ଭାରତରେ ବା ଓଡ଼ିଶାରେ ଆମେ ସମସ୍ତେ ଭାତ ବା ରାଇସ୍ ଉପରେ ଆମେ ବେଶୀ ଡିପେଣ୍ଡେଣ୍ଟ। ତ ରାଇସ୍ ହେଉଛି ଗୋଟେ ଶ୍ୱେତସାର ଜାତୀୟ ଖାଦ୍ୟ, ତ ସେଇଟା ରହିଲା। ତା ସହିତ ଡାଲି ପୃଷ୍ଟିସାର ବା ଯେଉଁଟାକି ଆମକୁ ପ୍ରୋଟିନ୍ ଦେବ, ତା ସହିତ ଅଏଲ୍ସ ଯେଉଁଟାକି ଆମକୁ ଫ୍ୟାଟ୍ କିଛି ହେଲ୍ପ ଫ୍ୟାଟି ଏସିଡ୍ସ ମାନଙ୍କୁ ଦେବ, ତା ସହିତ ଭିଟାମିନ୍, ଭିଟାମିନ୍ ବହୁତ ପ୍ରକାରର ଅଛି। ଭିଟାମିନ୍ ସହିତ ଆମର ମାଇକ୍ରୋନ୍ୟୁଟ୍ରିଏଣ୍ଟ ଯେମିତିକି ଆଇରନ୍ ହେଲା, କ୍ୟାଲସିୟମ୍ ହେଲା କି ମ୍ୟାଗ୍ନେସିୟମ୍ ହେଲା, ଏହିସବୁ ଜିନିଷ ବି ଆମକୁ ଦରକାର। ଆମକୁ ଏମିତି ଖାଦ୍ୟ ଖାଇବାର ଅଛି ଯେ କି ଆମର ଏଇ ସବୁଯାକ ରିକ୍ୱାୟାରମେଣ୍ଟ ଦେଉଥିବ, କାହିଁକି ନା ଏ ରିକ୍ୱାୟାରମେଣ୍ଟ ଗୁଡ଼ା ପ୍ରେଗନେନ୍ସି ବା ଗର୍ଭବତୀ ମହିଳା ପାଇଁ ବହୁତ ଜରୁରୀ, କାହିଁକିନା ଗର୍ଭବତୀ ମହିଳା ପାଇଁ ବି ଦରକାର ଏବଂ ତା ପେଟରେ ଥିବା ଶିଶୁର ଗ୍ରୋଥ ପାଇଁ ମଧ୍ୟ ଏ ଜିନିଷଟା ଦରକାର।
0: ତ ସାର୍, ଗୋଟିଏ ଗର୍ଭବତୀ ମହିଳା ତାର ପେଟରେ ବା ଗର୍ଭରେ ଥିବା ଶିଶୁର ଯତ୍ନ ନେବା ପାଇଁ କ'ଣ କରିବା ଉଚିତ?
1: ଦେଖନ୍ତୁ, ଗର୍ଭ ରହିବା ପାଇଁ ତ ବହୁତ କିଛି କରିବା କଥା। ମୁଁ ତ ମୋର ପେସେଣ୍ଟମାନଙ୍କୁ ସବୁବେଳେ କହେ ପ୍ରେଗନେନ୍ସି ତପସ୍ୟା ଭଳିଆ, କାହିଁକିନା ତାଙ୍କୁ ସେ ଯେଉଁ 10 ମାସ ଧରିକି ପୁରା ବହୁତ କେୟାରଫୁଲି ତ ରହିବାକୁ ପଡ଼ିବ। ଅଦର ଦ୍ୟାନ୍ ଖାଦ୍ୟ, ରେଗୁଲାର ଡକ୍ଟରଙ୍କୁ ଦେଖେଇବା, ନିଜର ହିମୋଗ୍ଲୋବିନ, ନିଜର ବ୍ଲଡ୍ ପ୍ରେସର, ନିଜର କିଛି ବି ଡେଞ୍ଜର ସାଇନ୍ ଅଫ୍ ପ୍ରେଗନେନ୍ସି ଅଛି କି ନାହିଁ, ସେ ସବୁ ବିଷୟରେ ତାଙ୍କୁ ଧ୍ୟାନ ରଖିବାକୁ ପଡ଼ିବ। ଆଉ ତା ଛଡ଼ା ଯଦି ମୁଁ ପର୍ଟିକୁଲାର ଆମେ ଯେହେତୁ ଆଜି ଖାଦ୍ୟ ଉପରେ ଡିସ୍କସନ୍ କରୁଛେ, ତ ଖାଦ୍ୟ ପାଇଁ ମୁଁ ଯଦି କହିବି, ଖାଦ୍ୟ ବି ଆମର ପ୍ରେଗନେନ୍ସିକୁ 3 ଭାଗରେ ଭାଗ କରାହେଇଛି। ଗୋଟେ ହେଉଛି ଫାର୍ଷ୍ଟ ଟ୍ରାଇମେଷ୍ଟର, ଗୋଟେ ସେକେଣ୍ଡ ଟ୍ରାଇମେଷ୍ଟର ଓ ଥାର୍ଡ ଟ୍ରାଇମେଷ୍ଟର। ଫାର୍ଷ୍ଟ ଟ୍ରାଇମେଷ୍ଟର ସମସ୍ତେ ଜାଣିଥିବେ, ସେ ସମୟରେ ପେସେଣ୍ଟମାନଙ୍କୁ ବହୁତ ବାନ୍ତି ଲାଗେ, କାହାକୁ କାହାକୁ ବାନ୍ତି ନହେଲେ ବାନ୍ତି ଉଠେଇଲା ଭଳିଆ ଲାଗୁଥିବ, ଖାଇବାକୁ ଇଚ୍ଛା କରୁନଥିବ, ଖାଦ୍ୟର ବ୍ୟାଡ୍ ସ୍ମେଲ୍ ଆସୁଥିବ। ତ ସେଇ ପିରିୟଡ଼ରେ ତାଙ୍କୁ ମୋର ଆଡ଼ଭାଇସ୍ ରହିବ, ଆପଣ କ୍ୟାଲୋରି ରିଚ୍ ଖାଦ୍ୟ ଖାଇବେ, ଅଳ୍ପ ଖାଇବେ କିନ୍ତୁ ବେଶୀ ଥର ଖାଇବେ, କାହିଁକିନା ଥରକେ ବେଶୀ ଆପଣ ଆଗ ଭଳିଆ ଖାଇପାରିବେନି, ଖାଇଲା ମାନେ ବାନ୍ତି ହେଇଯିବ। ତେଣୁକରି ଯାହା ବି ଆପଣ ଖାଉଛନ୍ତି ଡ୍ରାଏ ଆଇଟମ୍ ବେଶୀ ଖାଇବାକୁ ପ୍ରିଫର କରନ୍ତୁ, ଶୁଖା ବିସ୍କିଟ୍, ଟୋଷ୍ଟ, କାଜୁ ହେଲା, ଆଲମଣ୍ଡସ୍ ହେଲା, ମାନେ କିସମିସ୍ କି ଯାହା ବି, ମାନେ ଡ୍ରାଏ ଆଇଟମ୍ ଖାଇବେ ଯେଉଁଥିରେ କି ଅଧିକ ଏନର୍ଜି ମିଳିବ ଆପଣଙ୍କୁ ଅଳ୍ପ ଖାଇଲେ ମଧ୍ୟ। ସେକେଣ୍ଡ ଟ୍ରାଇମେଷ୍ଟର ବେଳକୁ ଏଇ ଯେଉଁ ବାନ୍ତି ଫାନ୍ତିର ସିମ୍ପଟମ୍ ପଳେଇ ଯାଇଥାଏ ପ୍ରାୟ ଲୋକମାନଙ୍କର, ତେଣୁକରି ସେମାନେ ସଫିସିଏଣ୍ଟ ଆମାଉଣ୍ଟରେ ତାଙ୍କର ମିଲ୍ସ ନେଇପାରିବେ, ବ୍ରେକଫାଷ୍ଟ ଖାଇପାରିବେ, ତାପରେ 10-11 ବଜେ ଟିକେ ସ୍ନାକ୍ସ ବି ଖାଇପାରିବେ, ବା ଦିନବେଳା ତାଙ୍କର ଯେମିତି ସେ ଲଞ୍ଚ କରନ୍ତି ସେମିତି କରିପାରିବେ, ଆଫ୍ଟରନୁନ୍ରେ ପୁଣି ସ୍ନାକ୍ସ ନେବେ, ଆଉ ରାତିରେ ତାଙ୍କର ଖାଇବା ସେ ଖାଇପାରିବେ। ପ୍ରେଗନେନ୍ସିରେ ସେମିତି ବି ଟିକେ ଭୋକ ଅଧିକ ଲାଗିବ, କାହିଁକିନା ବଡ଼ିର ରିକ୍ୱାୟାରମେଣ୍ଟ ବି ବଢ଼ିଥାଏ ଛୁଆ ପାଇଁ, ତେଣୁକରି ସେ ଅଧିକ ଖାଦ୍ୟ ବି ଖାଇପାରିବେ। ଆଉ ଯେମିତି କହିଲି, ସୁଷମ ଖାଦ୍ୟ ମାନେ ବାଲାନ୍ସ ଡାଏଟ୍, ଯେମିତିକି ଆପଣ ସବୁ ଭେରାଇଟି ଖାଦ୍ୟରୁ ମିଶେଇ ମିଶେଇ ଖାଇବା ଦରକାର।
0: ତ ସାର୍, ଏଇ ଗର୍ଭ ଥିବା ସମୟରେ ଏମିତିକି ଜଣାପଡ଼ିଛି ଯେ ବହୁତ ଜଣ ମହିଳାଙ୍କୁ ଭୋକ ବହୁତ ଲାଗିଥାଏ, ତ ଏଇ ଭୋକ ଟାଇମ୍ରେ କ'ଣ ସବୁ ଖାଦ୍ୟ ଖାଇବା ଉଚିତ?
1: ଦେଖନ୍ତୁ, ଭୋକ ଲାଗିଲେ ଆପଣ ସବୁ ଖାଦ୍ୟ ଖାଇପାରିବେ, କିନ୍ତୁ ଗୋଟେ ଜିନିଷ ମୁଁ ଖାଲି କହିବାକୁ ଚାହିଁବି, ଯେଉଁଟାକି ଆଜିକାଲି ଦେଖାଯାଉଛି, ମିଠା ଜାତୀୟ ଖାଦ୍ୟଟାକୁ କମ୍ ଖାଇବା ଦରକାର, କାହିଁକିନା ଆପଣ ବି ଜାଣିଛନ୍ତି ଆମର ଇଣ୍ଡିଆ, ଆମର କଣ୍ଟ୍ରି ହେଉଛି ଡାଇବେଟିକ୍ କ୍ୟାପିଟାଲ୍ ଅଫ୍ ଦ ୱାର୍ଲ୍ଡ, ଯେଉଁଟାକି ମ୍ୟାକ୍ସିମମ୍ ଡାଇବେଟିକ୍ ପେସେଣ୍ଟ ଏଇଠି ଅଛନ୍ତି। ଆଉ ଗୋଟେ ପ୍ରେଗନେନ୍ସିରେ ଗୋଟେ ସ୍ପେସିଫିକ୍ ଡାଇବେଟିସ୍ ହୁଏ, ଯାହାକୁ କହନ୍ତି ଜେଷ୍ଟେସନାଲ୍ ଡାଇବେଟିସ୍ ମେଲିଟସ୍, ତା'ମାନେ ସେ ଡାଇବେଟିସ୍ଟା ପ୍ରେଗନେନ୍ସି ଯୋଗୁଁ ହୁଏ। ଆଉ ସେଇଟା କ'ଣ ହେଉଛି, ତା'ର ଗୋଟେ ଷ୍ଟ୍ରଙ୍ଗ୍ ରିସ୍କ ଫ୍ୟାକ୍ଟର ଗୋଟେ ଅଛି, ବହୁତ ବଡ଼ ରିସ୍କ ଫ୍ୟାକ୍ଟର ହେଉଛି ଏସିଆନ୍, ମାନେ ଯେଉଁମାନଙ୍କ ଏଥ୍ନିସିଟି ବା ଆମେ ବି ଏସିଆ ମହାଦେଶର ସମସ୍ତେ, ତେଣୁକରି ସେ ଏସିଆନ୍ ଗୋଟେ ତା'ର ଷ୍ଟ୍ରଙ୍ଗ୍ ରିସ୍କ ଫ୍ୟାକ୍ଟର, ତେଣୁକରି ସମସ୍ତେ ଆମେ ପ୍ରୋନ୍ ଫର୍ ଡାଇବେଟିସ୍, ଆମକୁ ଡାଇବେଟିସ୍ ହେବାର ଚାନ୍ସ ବେଶୀ। ଆଉ ପ୍ରେଗନେନ୍ସିରେ ଯେହେତୁ ପୁଣି ଡାଇବେଟିସ୍ ହେବାର ଚାନ୍ସଟେ ରହୁଛି, ତେଣୁକରି ଯେତେବେଳେ ଭୋକ ଲାଗୁଛି ଆପଣ ଖାଆନ୍ତୁ, କିଛି ଅସୁବିଧା ନାହିଁ, କିନ୍ତୁ ମିଠା ଜାତୀୟ ଖାଦ୍ୟଟା କମ୍ ଖାଇବେ। ଆଉ ଯଦି ଖାଉଛନ୍ତି, ଟିକେ ଫିଜିକାଲ୍ ଏକ୍ସରସାଇଜ୍ କରୁଥିବେ, ମାନେ ଚଲାବୁଲା, ଆଟଲିଷ୍ଟ ପ୍ରେଗନେନ୍ସିରେ ତ ହେଭି ଏକ୍ସରସାଇଜ୍ କିଛି କରିପାରିବେନି, କିନ୍ତୁ ମିନିମମ୍ ଚଲାବୁଲା ଯଦି କରିବା କଥା ତା ସହିତ କରୁଥିବେ।
0: ତ ସାର୍, କେଉଁ ସବୁ ସୁଷମ ଖାଦ୍ୟ ଗୋଟିଏ ଗର୍ଭ

0: ପ୍ରତି ମହିଳା ଖାଇପାରିବ।
1: ଦେଖନ୍ତୁ, ଯେମିତି ମୁଁ କହିଲି ଆପଣଙ୍କୁ କି ଯଦି ଅଲ୍ ଭେରାଇଟି, ଜଣେ ଭାତ ଖାଇବାକୁ ପସନ୍ଦ କରୁଛନ୍ତି ସେ ଖାଇପାରିବେ, ରୁଟି ଖାଇବାକୁ ପସନ୍ଦ କରୁଛନ୍ତି ସେ କରିପାରିବେ, ଡାଲି ନିଶ୍ଚିତ ଖାଇବେ କାହିଁକିନା ପ୍ରୋଟିନ୍ ବହୁତ ଜରୁରୀ। ପେସେଣ୍ଟ ମାନଙ୍କୁ ମୁଁ କହେ କି ଛୁଆ ବହୁତ ପତଳା ହେଇଯିବ, ଅବିୟସ୍ଲି ଛୁଆକୁ କେହି ପତଳା ଚାହାନ୍ତିନି, ସମସ୍ତେ ଗୋଲ ଘାଲ ଛୁଆ ଚାହାନ୍ତି, ତେଣୁକରି ସେ ଅବିୟସ୍ଲି ସେ ପ୍ରୋଟିନ୍ ବହୁତ ଜରୁରୀ। ତା ସହିତ ଫ୍ୟାଟ୍ର ବି ସେ ସମାନ ଜିନିଷ, ଏସେନ୍ସିଆଲ୍ ଫ୍ୟାଟି ଏସିଡ୍ ତାକୁ କୁହାଯାଏ। ତା ସହିତ ଘିଅ ବି ଖାଇପାରିବେ, ଭଲ କ୍ୱାଲିଟିର ଅଏଲ୍ର ସବୁ ଜିନିଷ ଖାଇପାରିବେ। ତା ସହିତ ଗ୍ରୀନ୍ ଲିଫି ଭେଜିଟେବଲ୍ସ ମାନେ ଶାଗ ଆଉ ପନିପରିବାଟା ଯେତେ ପରିମାଣର ଖାଇପାରିବେ, କାହିଁକିନା ସେଥିରେ ଗୋଟିଏ ବହୁତ ଇମ୍ପୋର୍ଟାଣ୍ଟ ଆମର ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଅଛି, ଆମର ଫଲିକ୍ ଏସିଡ୍ ଭିଟାମିନ୍ ୱିଥ୍ ଆଇରନ୍, ଯେଉଁଟାକି ପ୍ରେଗନେନ୍ସିରେ ବହୁତ ଜରୁରୀ କାହିଁକିନା ହିମୋଗ୍ଲୋବିନ୍ ବଢ଼େଇବା ପାଇଁ। ନେକ୍ସଟ ହେଲା କି ନନ୍ଭେଜ୍ ବି କିଛି ଲୋକ ପଚାରନ୍ତି ଆମେ ଖାଇପାରିବୁ କି ନାହିଁ, ନନ୍ଭେଜ୍ ନିଶ୍ଚିତ ଖାଇପାରିବେ, କିନ୍ତୁ ବେଶୀ ଆମେ ଯେଉଁ ରେଡ୍ ମିଟ୍ସ ବା ମଟନ୍ ଯେଉଁଟା ଥାଏ ସେଇଟା ଟିକେ କମ୍ ଖାଇବା ଦରକାର, କିନ୍ତୁ ଚିକେନ୍ ଆଣ୍ଡ ଏଗ୍ ଫିଶ୍ ସଫିସିଏଣ୍ଟଲି ସେମାନେ ଖାଇପାରିବେ, ଫ୍ରୁଟ୍ସ ତ ଖାଇପାରିବେ, କିଛି ରେଷ୍ଟ୍ରିକ୍ସନ୍ ନାହିଁ।
0: ତ ସାର୍, ଏଇସବୁ ଯେଉଁ ଆମେ ସୁଷମ ଖାଦ୍ୟ ଖାଇବା ତାଦ୍ୱାରା ମାନେ ଡେଭଲପ୍ କ'ଣ ହୋଇଥାଏ?
1: ଦେଖନ୍ତୁ, ସୁଷମ ଖାଦ୍ୟ ଖାଇଲେ ଦୁଇ ଜଣଙ୍କୁ ଲାଭ ହୋଇଥାଏ, ସେଇଟା ମୁଁ ଆପଣଙ୍କୁ କହିଦେଉଛି ଯେ ପ୍ରେଗନେନ୍ସିରେ ମଦର୍ର ବି ବେନିଫିଟ୍ ହେବ, ଛୁଆର ବି ବେନିଫିଟ୍ ହେବ। ମାନେ ମାଆର ଗର୍ଭ ରହିବା ଆଗରୁ ତାଙ୍କର ବଡି ୱେଟ୍ କେତେ ଅଛି ସେଠୁ ଗୋଟେ ହିସାବ ଅଛି, ତାକୁ କୁହାଯାଏ BMI ବଡି ମାସ୍ ଇଣ୍ଡେକ୍ସ। ତ ସେଇ ହିସାବରେ ଡିସାଇଡ୍ ହୁଏ କି କେଉଁ ମାଆ କେତେ ୱେଟ୍ ଗେନ୍ କରିବା କଥା ପ୍ରେଗନେନ୍ସିରେ। ଯଦି ମୁଁ ସାଧାରଣ ଭାଷାରେ କହିବି, ଧରାଯାଉ ଜଣେ ସ୍ତ୍ରୀ ଲୋକ ପତଳା ଅଛନ୍ତି, ତ ତାଙ୍କୁ ଆରାଉଣ୍ଡ 15-18 କେଜି ୱେଟ୍ ଗେନ୍ କରିବାର ଥାଏ ପ୍ରେଗନେନ୍ସିରେ। କିନ୍ତୁ ଜଣେ ସ୍ତ୍ରୀ ଲୋକ ଯଦି ଆମେ ତାଙ୍କୁ ଦେଖିଲେ କି ପ୍ରେଗନେନ୍ସି ଆରମ୍ଭରୁ ଏ ଟିକେ ହେଲ୍ଦି ଅଛନ୍ତି, ତ ତାଙ୍କୁ 5-6 କେଜି ହିଁ ୱେଟ୍ ଗେନ୍ ଆଲାଉଡ଼। ତେଣୁକରି ସେହି ଦୃଷ୍ଟିରୁ ଆମେ ଯଦି ତାଙ୍କ ଖାଦ୍ୟଟାକୁ ବାଲାନ୍ସ ନ କରିବା, ପତଳା ଲୋକ ବି ଠିକ୍ ୱେଟ୍ ଆଡିକ୍ୱେଟ୍ ଗେନ୍ କରିବନି, ମୋଟା ଲୋକ ଅଧିକ ଗେନ୍ କରିବ, ଯେଉଁଟାକି କମ୍ପ୍ଲିକେସନ୍ କ'ଣ କରିବ? ଆଜିକାଲି ଆମର ଗୋଟେ ବହୁତ କମନ୍ କମ୍ପ୍ଲିକେସନ୍ ହେଉଛି, ତାକୁ କୁହାଯାଏ ପ୍ରେଗନେନ୍ସି ଇଣ୍ଡ୍ୟୁସ୍ଡ ହାଇପରଟେନ୍ସନ୍ ବା ବ୍ଲଡ୍ ପ୍ରେସର ଡ୍ୟୁରିଙ୍ଗ ପ୍ରେଗନେନ୍ସି। ଦିନ ଥିଲା ଯେତେବେଳେ ବହୁତ ସାରା ଗର୍ଭବତୀ ମହିଳାଙ୍କର ଯେଉଁ ଡେଥ୍ ହୁଏ ସେଇଟା ବ୍ଲିଡିଂ ଯୋଗୁଁ ହେଉଥିଲା। ଆଜିକାଲି ଆମର ଯେହେତୁ ଗ୍ରାଉଣ୍ଡ ଲେଭେଲ୍ରୁ ଆଶା ଅଙ୍ଗନବାଡ଼ି ଦିଦିଙ୍କ ଠାରୁ ନେଇକି ଟର୍ସିଆରୀ କେୟାର ହସ୍ପିଟାଲ ପର୍ଯ୍ୟନ୍ତ ସବୁଆଡ଼େ ଗର୍ଭବତୀ ମହିଳାମାନଙ୍କ ପାଇଁ ସ୍ପେଶାଲ ଟ୍ରିଟମେଣ୍ଟ କରାଯାଉଛି, ତେଣୁକରି ମାଆର ଡେଥ୍ ଡ୍ୟୁ ଟୁ ବ୍ଲିଡିଂ ଆଜିକାଲି ପ୍ରାୟ ଆଉ ହେଉନି। ତ ଡେଥ୍ କିଏ କରୁଛି ନା, ଏଇଟା ପ୍ରେଗନେନ୍ସି ଇଣ୍ଡ୍ୟୁସ୍ଡ ହାଇପରଟେନ୍ସନ୍ ଯେଉଁଟାକି ବ୍ଲଡ୍ ପ୍ରେସର। ତ ସେଇଟା ଯଦି ଗୋଟେ ଗର୍ଭବତୀ ମହିଳା ତାର ଡାଏଟ୍ ମେଣ୍ଟେନ୍ କରିବ, ଲାଇଫଷ୍ଟାଇଲ୍ ମେଣ୍ଟେନ୍ କରିବ, ୱେଟ୍ ମ୍ୟାନେଜମେଣ୍ଟ କରିବ, କିଛି ମାତ୍ରାରେ ସେଇ ଯେଉଁ ଡେଡ୍ଲି କମ୍ପ୍ଲିକେସନ୍ ଅଛି ତାକୁ ସେ କମେଇ ପାରିବ। ଆଉ ଗୋଟେ ହେଉଛି ଡାଇବେଟିସ୍, ଯେଉଁଟା ଆପଣଙ୍କୁ କହିଲି ସେଟା। ଛୁଆ ପାଇଁ କ'ଣ ବେନିଫିଟ୍ ହେବ? ଯଦି ଛୁଆ ପ୍ରପର୍ ଡାଏଟ୍ ମାଆ ପାଇନି, ମାଆଠୁ ତ ଛୁଆ କେବଳ ଥ୍ରୁ ବ୍ଲଡ୍ ହିଁ ପାଉଛି, ତ ଯାହା ମାଆ ଖାଉଛି ସେଟା ସବୁ ତା ବଡିରେ ମିଶିକି ପୁଣି ରକ୍ତ ଦେଇକି ସେଟା ଛୁଆକୁ ଯାଉଛି, ତ ଛୁଆକୁ ଯଦି ସେଇ ଡାଏଟ୍ ନ ମିଳିଲା ଛୁଆର ଗ୍ରୋଥ୍ ହେବ ନାହିଁ, ତାକୁ କହନ୍ତି ଫିଟାଲ୍ ଗ୍ରୋଥ୍ ରେଷ୍ଟ୍ରିକ୍ସନ୍। ତ ସେମିତି କହୁଛି, ଯେମିତି ମାଆର ମୁଁ କହିଲି ହାଇପରଟେନ୍ସନ୍ ହେଉଛି ଡେଡ୍ଲି ଆଜିକାଲି ସମାଜରେ ବା ଆଜିକାଲିର ଗାଇନିକ୍ ଫିଲ୍ଡରେ, ତ ଛୁଆର ଗୋଟେ ସଡନ୍ ଦେଖିଥିବେ ଆପଣ ଶୁଣିଥିବେ ସବୁ ଭଲ ଅଛି, ଡେଲିଭରି ହେଲା ବେଳକୁ ଛୁଆ ଡେଡ୍ ବେବି ବାହାରୁଛନ୍ତି ବହୁତ, ତାର ଗୋଟେ ରିସର୍ଚ୍ଚ ବି କରାହେଇଛି ଯେଉଁଥିରେ କି ଗୋଟେ କମନ୍ କଜ୍ ହେଉଛି ଫିଟାଲ୍ ଗ୍ରୋଥ୍ ରେଷ୍ଟ୍ରିକ୍ସନ୍, ଛୁଆ ବଢ଼ିପାରୁନି, ଛୁଆର ୟୁଟ୍ରସ୍ ଭିତରେ ଗ୍ରୋଥ୍ ହେଉନି। ତ ଏଇ ଯେଉଁ ହେଉନି ତା ପାଇଁ କିଛି ମାତ୍ରାରେ ମାଆର ଖାଦ୍ୟ ବି ଦାୟୀ, ତେଣୁକରି ଯଦି ମାଆ ବାଲାନ୍ସ ଡାଏଟ୍ ନ ନେଇଥିବ ତ ଛୁଆର ଗ୍ରୋଥ୍ ହେଇପାରିବନି, ତ ଛୁଆ ଗ୍ରୋଥ୍ ରେଷ୍ଟ୍ରିକ୍ଟେଡ୍ ହିଁ ରହିବ। ଆଉ କିଛି କ୍ଷେତ୍ରରେ ଛୁଆ ଆଗୁଆ ବି ଡେଲିଭରି ହେଇଯାଆନ୍ତି, ଯେଉଁଟା କହନ୍ତି ପ୍ରି ଟର୍ମ, ତାର ଅନ୍ୟାନ୍ୟ କମ୍ପ୍ଲିକେସନ୍ ବାହାରିବ ଛୁଆର।
0: ତ ସାର୍, ସୁଷମ ଖାଦ୍ୟ ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଭଲ ରହିଥାଏ କି?
1: ସୁଷମ ଖାଦ୍ୟ ଖାଇଲେ ନିଶ୍ଚିତ ଭଲ ରହିବ, କାରଣ ଆପଣମାନେ ହୁଏ କି ମୁଁ ହୁଏ କି ଯିଏ ବି ହୁଅନ୍ତୁ, ଯଦି ଜଣକୁ ମିଠା ପସନ୍ଦ ସେ ମିଠା ଖାଇଲେ ଅବିୟସ୍ଲି ତାକୁ ଖୁସି ଲାଗେ, କାହିଁକିନା ଖୁସିଟା ପାଟିରୁ ବାହାରିନି ସେଟା ବ୍ରେନ୍ରୁ ହିଁ ଆସେ, ଆମେ ଯାହା ଖାଉଛେ ବ୍ରେନ୍ ଫିଲ୍ସ ହ୍ୟାପି। ତ ସେଥିପାଇଁ ଯଦି ଜଣେ ହେଲ୍ଦି ଡାଏଟ୍ ଖାଉଛି ତାକୁ ନିଶ୍ଚିତ ଫିଟ୍ ଲାଗିବ। ଆଣ୍ଡ କେତେଟା କ୍ଷେତ୍ରରେ ଦେଖାଯାଇଛି ଯଦି ମା କିଛି ତାଙ୍କ ନିଜ ପସନ୍ଦର ଖାଦ୍ୟ ଖାଉଛନ୍ତି, ଲୋକମାନେ ଦେଇକି ମାନେ ଟ୍ରାଏଲ୍ ବି କରିଛନ୍ତି ୱିଥ୍ ଅଲ୍ଟ୍ରାସାଉଣ୍ଡ, ତ ବେବି ଅଲ୍ସୋ ସ୍ମାଇଲ୍ସ ସମଟାଇମ୍ସ, ମାନେ ବେବି ବି ମା ପେଟ ଭିତରେ ବି ହସେ ଆଣ୍ଡ ମୁଭ୍ ବି କରେ। ସୋ ତେଣୁକରି ଖାଦ୍ୟର ନିଶ୍ଚିତ ଭାବରେ ମେଣ୍ଟାଲ କଣ୍ଡିସନ ଉପରେ ବହୁତ ଷ୍ଟ୍ରଙ୍ଗ ଇଫେକ୍ଟ ଅଛି।
0: ତେବେ ସାର୍, ଭଲ ପ୍ରେଗନେନ୍ସି ହେବା ପାଇଁ ଏମିତି କିଛି ଖାଦ୍ୟ ରହିଛି କି?
1: ଦେଖନ୍ତୁ, କିଛି ଲୋକଙ୍କର ପ୍ରେଗନେନ୍ସି ରହିବା ଆଗରୁ ବି ଡିଜିଜ୍ ଥାଏ, ମାନେ କମ୍ପ୍ଲିକେସି ଥାଏ, ଲାଇକ୍ ଜଣେ ଯଦି ଆଗରୁ ଡାଇବେଟିକ୍, ଆଗରୁ ଜଣଙ୍କର ବ୍ଲଡ୍ ପ୍ରେସର ଅଛି, କାହାର ହାର୍ଟ ଡିଜିଜ୍ ଅଛି, କାହାର ଆର୍ଥ୍ରାଇଟିସ୍ ଅଛି, କାହାର ସିକ୍ଲିଂ ଅଛି, ତ ସେମାନେ ଗୋଟେ ସ୍ପେଶାଲ କ୍ୟାଟେଗୋରୀ ଯିବେ, ଯେଉଁମାନଙ୍କ ପାଇଁ ଖାଦ୍ୟ ଆମକୁ କିଛି ସ୍ପେଶାଲ କରିବାକୁ ପଡ଼ିବ। କିନ୍ତୁ ଯଦି ଆମେ ରୁଟିନ୍ଲି ଦେଖିବା, ଯେଉଁଟା ମ୍ୟାକ୍ସିମମ୍ ଗର୍ଭବତୀ ମହିଳା ଅଛନ୍ତି ଗୋଟେ କ୍ୟାଟେଗୋରୀ, ଯେଉଁଟାକି ନର୍ମାଲ୍ କ୍ୟାଟେଗୋରୀ, ତାଙ୍କର କିଛି ରିସ୍କ ନାହିଁ, ତ ସେମାନଙ୍କ ପାଇଁ ଯେମିତି ମୁଁ ଆପଣଙ୍କ ପୂର୍ବରୁ କଥା ହେଉଥିଲି ଆମେ କି ସବୁ ବାଲାନ୍ସ ଡାଏଟ୍ ତାଙ୍କୁ ଖାଇବାକୁ ପଡ଼ିବ, ମାନେ ସବୁ କ୍ଷେତ୍ରରୁ ସେ ମିଶେଇ ଖାଇବେ ଆଉ ଭାଗ ଭାଗ କରିକି ତାକୁ ଦିନ ଭିତରେ ଖାଇବେ, ସେ ଡିଫରେଣ୍ଟ ସମୟରେ ଡିଫରେଣ୍ଟ ଖାଦ୍ୟ।
0: ତ ସାର୍, ଗର୍ଭ ସମୟରେ କୌଣସି ଖାଦ୍ୟର ଅଭାବ ହେଲେ ଜନ୍ମ ହେଲା ପରେ ଶିଶୁ ଉପରେ ତାର କିଛି ପ୍ରଭାବ ପଡ଼ିଥାଏ କି?
1: ହଁ, ନିଶ୍ଚିତ, କାହିଁକି ନା ଏଇ କ୍ଷେତ୍ରରେ ମୁଁ ଦୁଇଟା ଜିନିଷ କହିବାକୁ ଚାହିଁବି। ଆମେ ଦେଖୁଛୁ କି ବହୁତ ଏଜୁକେଟେଡ୍ ପର୍ସନ୍ ବି, ମାନେ ବହୁତ ୱେଲ୍ ଟୁ ଡୁ ଫ୍ୟାମିଲି ଆଣ୍ଡ ଏଜୁକେଟେଡ୍ ଜବ୍ କରୁଥିବେ, ସବୁ କରୁଥିବେ, ସେମାନଙ୍କ ପାଖରେ

0: ବି ବେଳେବେଳେ ଏଇ ଜିନିଷଟା ସେମାନେ ଜାଣିପାରୁନାହାନ୍ତି କି ପ୍ରି କନସେପ୍ସନାଲ ପ୍ରିପେରେସନ ଯଦି ପ୍ରେଗନେନ୍ସି ରଖିବା ଆଗରୁ ତ ତା ପାଇଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି ଆମେ ସମସ୍ତଙ୍କୁ ଆଡଭାଇସ୍ କରୁ ପ୍ରେଗନେନ୍ସି ପ୍ଲାନ୍ କରିବାର 3 ମାସ ଆଗରୁ ଆପଣ ଫଲିକ୍ ଏସିଡ୍ ଷ୍ଟାର୍ଟ କରନ୍ତୁ କାହିଁକିନା ଫଲିକ୍ ଏସିଡ୍ ବହୁତ ଜିନିଷକୁ ପ୍ରିଭେଣ୍ଟ କରିବ ଯେଉଁଟାକି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି ନ୍ୟୁରାଲ ଟ୍ୟୁବ୍ ଡିଫେକ୍ଟ ଯେଉଁଥିରେ ଛୁଆର ବ୍ରେନ୍ ଆଉ ନର୍ଭସ୍ ସିଷ୍ଟମ ଯେଉଁ ବଡିରେ ଅଛି ସେଟା ଡିଫେକ୍ଟିଭ୍ ତିଆରି ହୁଏ ଆଉ ଯଦି ସେଇଟା ହେଲା ଆପଣ ପ୍ରେଗନେନ୍ସିକୁ କଣ୍ଟିନ୍ୟୁ କରିପାରିବେ ନାହିଁ ସେ ପ୍ରେଗନେନ୍ସିକୁ ଆବର୍ସନ କରିବାକୁ ହିଁ ପଡ଼ିବ ଆଉ ତା ସହିତ ଫଲିକ୍ ଏସିଡ୍ ଯଦି ମା ଆଗରୁ ନେଉଛି ବେବି ତ ଭଲ ରହିବ ରହିବ ତା ସହିତ ମାଆର ବି ଯେନ୍ ମୁଁ ଆପଣଙ୍କୁ କହୁଥିଲି ହାଇପରଟେନ୍ସନ୍ ସେଇଟା ହେବାର ଚାନ୍ସ ବି କମିଯିବ ଆଉ ଗୋଟେ ଜିନିଷ ହେଲା ଆଇରନ୍ ଯେଉଁଟାକୁ ଗଭର୍ଣ୍ଣମେଣ୍ଟ ଏତେ ବି ଷ୍ଟ୍ରେସ୍ ଦେଉଛି ଗଭର୍ଣ୍ଣମେଣ୍ଟ ଆଇରନ୍ ଗର୍ଭବତୀ ମହିଳାମାନଙ୍କୁ ଦେବା ପାଇଁ ପ୍ରୋଗ୍ରାମ ବି କରୁଛି ଆନିମିଆ ମୁକ୍ତ ଭାରତ ଅଭିଯାନ ବି ଚାଲିଛି ତାର କାରଣ ହେଉଛି କ'ଣ ଏକ ତ ମାଆର ସ୍ୱାସ୍ଥ୍ୟ ଭଲ ରହିବ ରହିବ କିନ୍ତୁ ଆଜିକାଲି ଯାହା ଦେଖାଯାଉଛି ଯଦି ଗର୍ଭାବସ୍ଥାରେ ମା ଆଇରନ୍ ନେଉନି ମୁଁ କାହିଁ କଥା କହୁଛି ବହୁତ ପେସେଣ୍ଟ ମାନଙ୍କୁ ଦେଖୁଛି କି ସେମାନଙ୍କ ମାଇଣ୍ଡରେ ଗୋଟେ ମିଥ୍ ଅଛି କି ଯଦି ମୁଁ ରେଗୁଲାର ଆଇରନ୍ ଟାବ୍ଲେଟ୍ ଖାଇବି ମୋର ଛୁଆ ବହୁତ ବଡ଼ ହେଇଯିବ ମୋ ନର୍ମାଲ ଡେଲିଭରି ହେଇପାରିବନି ଆଉ ସିଜେରିଆନ୍ ସେକ୍ସନ୍ ଲାଗିବ କିନ୍ତୁ ଏଇଟା ସମ୍ପୂର୍ଣ୍ଣ ଭାବରେ କିଛି ସେମିତି ହୁଏନି ଆପଣଙ୍କର ଛୁଆର ସ୍ୱାସ୍ଥ୍ୟ ପାଇଁ ଆଇରନ୍ ଟାବ୍ଲେଟ୍ ଖାଇବା ବହୁତ ଜରୁରୀ ଆଉ ନିଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କାହିଁକିନା ଡେଲିଭରି ପରେ ଆପଣଙ୍କର କିଛି ବ୍ଲିଡ଼ିଙ୍ଗ ହେବ ଦେହରୁ ରକ୍ତ ଯିବ ତେଣୁକରି ସେଥିପାଇଁ ଆପଣ ଆପଣ ବଡିକୁ ପ୍ରିପେୟାର୍ଡ ରଖିବେ ଆଉ ଗୋଟେ ଜିନିଷ ହେଲା ଛୁଆଙ୍କର ଦେଖାଯାଉଛି କ'ଣ ଯଦି ମାଆମାନେ ଆଇରନ୍ ନ ଖାଉଛନ୍ତି ଛୁଆ ଯେତେବେଳେ ସ୍କୁଲକୁ ଯାଉଛି ସେମାନଙ୍କର ମେମୋରୀ କମିଯାଉଛି ମେମୋରି ସେତିକି ରହୁନି ତାର ରିସର୍ଚ୍ଚ ଯେତେବେଳେ କରାଯାଇଛି ସେମାନେ ମାଆର ଗର୍ଭାବସ୍ଥାରେ ଆଇରନ୍ ଇନଟେକ୍ ଉପରେ ବି ବହୁତ ଧ୍ୟାନ ଦେବା ପାଇଁ କହିଛନ୍ତି ତେଣୁକରି ଏଇ ଦୁଇଟା ଜିନିଷକୁ ମୁଁ ନିହାତି କହିବି ଆଉ ଗୋଟେ ହେଉଛି ଭିଟାମିନ୍ D3 ଆଜିକାଲି ଆପଣ ଦେଖିବେ ଆମେ ସମସ୍ତେ ବହୁତ ଲୋକ ସେଡେଣ୍ଟେରୀ ୱାର୍କର କିଏ କମ୍ପ୍ୟୁଟରରେ କାମ କରୁଛି କିଏ ଘର ଭିତରେ କାମ କରୁଛି କିଏ ଅଫିସରେ କାମ କରୁଛି ସନ୍ଲାଇଟ୍ ବହୁତ କମ୍ ପଡ଼ୁଛି ଯେଉଁଟାକି ବଡିରେ ଭିଟାମିନ୍ D3 ତିଆରି ହେବାକୁ ଦେଉନି ଆଉ ଭିଟାମିନ୍ D3 ଡେଫିସିଏନ୍ସିରେ ବି ଯେଉଁଟା ଆପଣଙ୍କୁ ମୁଁ କହୁଥିଲି ଡେଡ୍ଲି କମ୍ପ୍ଲିକେସନ୍ ବିଷୟରେ ହାଇପରଟେନ୍ସନ୍ ବା ବ୍ଲଡ୍ ପ୍ରେସର ସେଇଟା ବଢ଼ିବ ଆଉ ଛୁଆର ପ୍ରିଟର୍ମ ହେବାର ଚାନ୍ସ ବି ବେଶୀ ତେଣୁକରି ଭିଟାମିନ୍ D3 ନିଜର ଟେଷ୍ଟ କରେଇବେ ପ୍ରେଗନେନ୍ସି ରହିବା ଆଗରୁ ଯଦି ଆପଣଙ୍କ ବଡି ଡେଫିସିଏଣ୍ଟ ଅଛି ଆଗେ ଭିଟାମିନ୍ D3 କରେକ୍ସନ୍ କରେଇବେ
1: ତ ସାର୍ ଗୋଟେ ଗର୍ଭବତୀ ମହିଳା ତାର କିପରି ଯତ୍ନ ନେଲେ ସେ ଗୋଟେ ସୁସ୍ଥ ଶିଶୁଟିଏ ଜନ୍ମ ଦେଇପାରିବ
0: ସେଇ ଯେମିତି କହୁଥିଲି 2 କାଟେଗୋରୀ କାହିଁକିନା ସ୍ପେଶାଲ କାଟେଗୋରୀ ତ ଆମେ ଯଦି ଛାଡ଼ିଦେବା ଯେଉଁମାନଙ୍କର ଅଲରେଡ଼ି କିଛି ତାଙ୍କ ବଡିରେ ରୋଗ ଅଛି ତାଙ୍କ ପାଇଁ ତ ଅଲଗା ଆମେ କହିପାରିବା ମାନେ ସେପରେଟ୍ କେୟାର ଦରକାର କିନ୍ତୁ ଯେଉଁଟା କମନ୍ ପିପୁଲ ମୁଁ କହୁଛି ଯାହାର କିଛି ରିସ୍କ ନାହିଁ ଯେଉଁମାନେ ସାଧାରଣ ଭାବରେ ଗର୍ଭଧାରଣ କରୁଛନ୍ତି ତାଙ୍କ ପାଇଁ ରେଗୁଲାର ଚେକଅପ୍ ଦରକାର ନିୟରେଷ୍ଟ ହସ୍ପିଟାଲ ଯଦି ବଡ଼ ହସ୍ପିଟାଲ ନାହିଁ ପାଖରେ ଆଟଲିଷ୍ଟ ଯାଇକି ବ୍ଲଡ୍ ପ୍ରେସର ନିଜର ୱେଟ୍ ଗେନ୍ ହେଉଛି କି ନାହିଁ କିଛି ଡେଞ୍ଜର ସାଇନ୍ର ପେସେଣ୍ଟ ପ୍ରେଗନେନ୍ସିର ଆପଣଙ୍କ ଦେହରେ ଅଛି କି ନାହିଁ ତାପରେ ରେଗୁଲାର ମିନ୍ସ ଆମର ପ୍ରେଗନେନ୍ସିରେ 4 ଅଲଟ୍ରାସାଉଣ୍ଡ ଦରକାର ତ ମିନିମମ୍ 4 ଅଲଟ୍ରାସାଉଣ୍ଡ କରିଥିବେ ଆଉ ତାପରେ ନର୍ମାଲ ଖାଦ୍ୟ ଏବଂ ସପ୍ଲିମେଣ୍ଟସ୍ ଖାଇଲେ ଆପଣ ନିଶ୍ଚିତ ଆଉ ଭଲ ଜାଗାରେ ଡେଲିଭରି ହେବାକୁ ପଡ଼ିବ ବହୁତ ଲୋକ ମୁଁ ଦେଖିଛି ଯେଉଁଟା ବ୍ରିଜ୍ ପୋଜିସନ୍ କରନ୍ତି ଓଲଟା ଛୁଆ ସପୋଜ୍ ମୁଁ କହୁଛି ଯେ ଜାଣୁଥିବେ ଓଲଟା ଅଛି କିନ୍ତୁ ନାହିଁ ଆମ ଘର ପାଖେ ଡେଲିଭରି କରିକି ଟ୍ରାଏ କରିଥିବେ ତାପରେ ଯେତେବେଳେ ନ ହେଇପାରିବ ଆସି ରେଫର ହେବେ ଯେଉଁଠିକି ଆମେ ଅତି ଭଲ ଛୁଆ ବାହାରି ପାରନ୍ତିନି ତେଣୁକରି ଆପଣ ସବୁ ଜିନିଷ ନିଜ ବିଷୟରେ ଅବଗତ ହୁଅନ୍ତୁ ନିଜେ ନିଜର ଟ୍ରିଟମେଣ୍ଟକୁ ବି ଫଲୋ କରନ୍ତୁ ଡକ୍ଟରମାନେ ଯାହା ରିପୋର୍ଟ ଦେଉଛନ୍ତି ଯେଉଁଥିରୁ ଆପଣ ସବୁବେଳେ ଡକ୍ଟରଖାନଙ୍କୁ ପଚାରନ୍ତୁ ମୋର କିଛି ଅସୁବିଧା ହେଇପାରେ କି ନାହିଁ ତେଣୁକରି ନିଶ୍ଚିତ ଭାବରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ ଆଣ୍ଡ ଗାଇଡ୍ କରିବେ ଆପଣ କେଉଁଠି କେତେବେଳେ କେମିତି ଡେଲିଭରି ହେବେ ତ ଡେଫିନେଟଲି ଆପଣଙ୍କୁ ଭଲ ଛୁଆ ହେବ
1: ତ ସାର୍ ପରିଶେଷରେ ଆମର ଶ୍ରୋତା ଭଉଣୀମାନଙ୍କୁ କ'ଣ ପରାମର୍ଶ ଦେବାକୁ ଚାହୁଁଛନ୍ତି
0: ମୁଁ ଆପଣଙ୍କୁ ଫାଷ୍ଟ କଥା କହିବି ଯଦି ଆପଣ ପ୍ରେଗନେନ୍ସି ପ୍ଲାନ୍ କରୁଛନ୍ତି ତା ପୂର୍ବରୁ ମାଇଣ୍ଡ ସେଟ୍ କରନ୍ତୁ ଏବଂ ଫଲିକ୍ ଏସିଡ୍ 3 ପୂର୍ବରୁ ନିଜର ଭିଟାମିନ୍ D3 ଲେବଲ୍ ଅଛି କେତେ ଦେଖନ୍ତୁ କରେକ୍ସନ୍ କରନ୍ତୁ ଥାଇରଏଡ଼୍ ଲେବଲ୍ ଠିକ୍ ଅଛି ନା ନାହିଁ ଦେଖନ୍ତୁ ଏଇ 3 ଜିନିଷ ବେସିକ୍ ତ ଏତିକି ଜିନିଷ କଲାପରେ ଆପଣ ପ୍ରେଗନେନ୍ସି ପ୍ଲାନ୍ କରିବେ ପ୍ଲାନ୍ କଲାପରେ ଯେତେବେଳେ ପ୍ରେଗନେନ୍ସି ହେଇଯାଉଛନ୍ତି ଖାଦ୍ୟ ଆପଣ ନିଶ୍ଚିତ ଭାବରେ ଆପଣଙ୍କୁ ସୁଷମ ଖାଦ୍ୟ ଖାଇବାକୁ ପଡ଼ିବ ଯେଉଁଟାକୁ ବି ଆପଣ ମୁଁ ବୁଝେଇଲି ଯେ ଟ୍ରାଇମେଷ୍ଟର ୱାଇଜ୍ ଆପଣ ପ୍ରଥମ 3 କ'ଣ ଖାଇବେ ସେକେଣ୍ଡ 3 କେମିତି ଖାଇବେ ଏବଂ ଲାଷ୍ଟକୁ ବି ସମାନ ଖାଇଲେ ବି ଚଳିବ କିନ୍ତୁ ସବୁ ଭେରାଇଟି ଅଫ୍ ଖାଦ୍ୟ ମିଶେଇକି ଆପଣଙ୍କୁ ସବୁକୁ କଭର କରିବାର ଅଛି ଆଉ ତା ସହିତ କିଛିଟା ଯେମିତି ସପ୍ଲିମେଣ୍ଟ ଦିଆଯାଉଛି ଆଇରନ୍ ଫଲିକ୍ ଏସିଡ୍ କ୍ୟାଲସିୟମ ତାକୁ ଆପଣ ରେଗୁଲାର ଖାଇବେ ରେଗୁଲାର ପ୍ରତି ମାସରେ ଆଣ୍ଟି

ആകാശവാണി. ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, G7 ଶିଖର ସମ୍ମିଳନୀ ଅବସରରେ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ. ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କରିବେ ବୈଠକ. ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର. ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତିଙ୍କ ସମାଲୋଚନା ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ଲକ୍ଷ୍ନୌଠାରେ ଜାରି ରହିଛି ପୁରୁଷ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍. G7 ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସନ୍ଧ୍ୟାରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ. ଗତବର୍ଷ ଫେବୃୟାରୀ ମାସରେ ୱାଶିଂଟନ୍ ଡିସିଠାରେ ଉଭୟ ନେତା ଶେଷଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍କରକୁ ଭେଟିଥିଲେ. ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି. ଏହା ସହିତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତ ବିନିମୟ କରିବାର ସମ୍ଭାବନା ରହିଛି. ବୈଠକକୁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି. ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଭାରତ ନିରନ୍ତର ସକ୍ରିୟ ଭାବେ ଭୂମିକା ଗ୍ରହଣ କରିଆସୁଛି. ପ୍ରମୁଖ ଅନ୍ତର୍ଜାତୀୟ ମଞ୍ଚ ଏବଂ ପରାମର୍ଶ କ୍ଷେତ୍ରରେ ଭାରତର ବ୍ୟାପକ କୂଟନୈତିକ ସମ୍ପର୍କ ଏହାର ବ୍ୟାପକ ଅଂଶଗ୍ରହଣକୁ ପ୍ରତିଫଳିତ କରୁଛି. ସମସ୍ତଙ୍କୁ ସୁଫଳ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ସନ୍ତୁଳିତ ସମାବେଶୀ ଏବଂ ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ପ୍ରଦାନ କରିବା ଶୀର୍ଷକ ଅଧିବେଶନରେ ଶ୍ରୀ ମୋଦି ଯୋଗଦେବେ. ଏଥିରେ G7 ସଦସ୍ୟ ରାଷ୍ଟ୍ର, ସହଭାଗୀ ଦେଶ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ OECDରେ ପ୍ରତିନିଧି ଅଂଶଗ୍ରହଣ କରିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ଅବସରରେ ଆଜି ସନ୍ଧ୍ୟାରେ ପ୍ୟାରିସ୍ଠାରେ ପହଞ୍ଚିବେ. ପ୍ରବାସୀ ଭାରତୀୟ ପ୍ୟାରିସ୍ଠାରେ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି. ଶ୍ରୀ ମୋଦି ଆସନ୍ତାକାଲି ପୂର୍ବାହ୍ନରେ ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ଏହାପରେ ୟୁରୋପର ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ସମାବେଶ ଭିଭାଟେକ୍ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଯୋଗଦେବେ. ଏହି ସମ୍ମିଳନୀରେ ଭାରତୀୟ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି. ଭାରତୀୟ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ଭିଭାଟେକ୍ର ବିଶ୍ୱସ୍ତରୀୟ ଧ୍ୟାନ ଆକର୍ଷଣ କରିବାର ଆଶା କରାଯାଉଛି. ସେଠାରେ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି. ଭାରତ ଫ୍ରାନ୍ସ ମଧ୍ୟରେ ସୁଦୃଢ଼ ସମ୍ପର୍କକୁ ପ୍ରତିଫଳିତ କରିବା ଲକ୍ଷ୍ୟ ନେଇ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି. ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତାର ସୁରକ୍ଷିତ, ତ୍ୱରିତ ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପ୍ରସଙ୍ଗ ଆଧାରରେ କାର୍ଯ୍ୟକ୍ରମରେ ଯୋଗଦେବେ. G7 ସଦସ୍ୟ ରାଷ୍ଟ୍ର ନେତୃମଣ୍ଡଳୀ, ସହଭାଗୀ ରାଷ୍ଟ୍ର ତଥା ଅଗ୍ରଣୀ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିରେ ଯୋଗଦେଇ ଡିଜିଟାଲ ନବସୃଜନ ଏବଂ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବିକାଶ ଉପରେ ମତ ବିନିମୟ କରିବେ. ସମ୍ମିଳନୀ ଅବସରରେ ଶ୍ରୀ ମୋଦି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି. ଶ୍ରୀ ମୋଦି ଗତକାଲି କେତେକ G7 ସଦସ୍ୟ ରାଷ୍ଟ୍ରମୁଖ୍ୟ ଏବଂ ସହଭାଗୀ ରାଷ୍ଟ୍ରର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି. ଦେଶରେ ଅବକ୍ଷୟମୁଖୀ ଜମିର ପୁନରୁଦ୍ଧାର ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି. ଏହା ପ୍ରକୃତିର ସେବା ସହିତ ମାନବତାର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି. ନୂଆଦିଲ୍ଲୀରେ ବିଶ୍ୱ ଜଳଶୁଷ୍କ ଅଞ୍ଚଳ ଏବଂ ମରୁଡ଼ି ମୁକାବିଲା ଦିବସ 2026 ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବାର ଲକ୍ଷ୍ୟ ରଖାଯାଇଛି. ଏ ଦିଗରେ ସରକାର ସକ୍ରିୟ ଭୂମିକା କାର୍ଯ୍ୟ

0: କରୁଛନ୍ତି। ରାମସର ସାଇଟ୍ ଏବଂ ଆର୍ଦ୍ରଭୂମି ସହରଗୁଡ଼ିକରେ ବନ୍ୟାଜଳ ପରିଚାଳନା ଏବଂ ଅତିରିକ୍ତ ଜଳ ସଂରକ୍ଷଣ ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି।
1: हम पूरी तरीके से अपने मंत्रालय की प्रतिबद्धता, माननीय प्रधानमंत्री जी ने जो कॉप 2014 की दिल्ली डिक्लेरेशन के समय में करी थी कि हम 26 मिलियन हेक्टर को 2030 तक एक तरीके से रेस्टोरेशन का काम करेंगे। भारत सरकार अपने ग्रीन इंडिया मिशन में लगभग 1.7 लाख हेक्टर जमीन का कार्य हमने किया है और कैंपा के समर्थन से भी पिछले 5 वर्षों में 3.2 लाख हेक्टर का हम लोगों ने फॉरेस्टेशन करने का काम किया है।
0: ଶ୍ରୀ ଯାଦବ କହିଛନ୍ତି ଚାଷ କାର୍ଯ୍ୟରେ ଅତ୍ୟଧିକ ୟୁରିଆ ସାରର ଉପଯୋଗ ଖାଦ୍ୟ ଶୃଙ୍ଖଳରେ ଆହ୍ୱାନ ସୃଷ୍ଟି କରୁଛି। ମୃତ୍ତିକା ସ୍ୱାସ୍ଥ୍ୟ ଅବକ୍ଷୟ ଯୋଗୁଁ ଜମିର ଉର୍ବରତା ହ୍ରାସ ପାଉଛି। ମନ୍ତ୍ରୀ ଶ୍ରୀ ଯାଦବ ବିକାଶ ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମାଲୋଚନା କରିଛନ୍ତି। ବହୁଦିନ ଧରି ଜାରି ରହିଥିବା ଏହି ସଂଘର୍ଷ ଫଳରେ ବହୁସଂଖ୍ୟାରେ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଏଭିଆନାଠାରେ ଚାଲିଥିବା G7 ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ୍ ସାମରିକ କାର୍ଯ୍ୟାନୁଷ୍ଠାନ ପରିଚାଳନାକୁ ଦାୟିତ୍ୱପୂର୍ଣ୍ଣ ଭାବେ ନିର୍ବାହ କରିବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ଓ ଇରାନ୍ ମଧ୍ୟରେ ହେବାକୁ ଥିବା ଚୁକ୍ତିନାମା ପରିପ୍ରେକ୍ଷୀରେ ଇସ୍ରାଏଲ୍ ଲେବାନନ୍ ସଂଘର୍ଷ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ଶ୍ରୀ ଟ୍ରମ୍ପ୍ କହିଛନ୍ତି ଚୁକ୍ତିନାମାର ସମସ୍ତ ବିବରଣୀ ଆଗାମୀ ଦିନରେ ସାର୍ବଜନୀନ କରାଯିବ। ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ଶୁକ୍ରବାର ଦିନ ଆମେରିକା ଓ ଇରାନ୍ ମଧ୍ୟରେ ଯୁଦ୍ଧବିରତି ନେଇ ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱିଜରଲ୍ୟାଣ୍ଡଠାରେ ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଆକାଶ, ସ୍ଥଳଭାଗ ଏବଂ ଜଳଭାଗରେ ଭାରତର ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଏବଂ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଧାରା 370ର ଉଚ୍ଛେଦ, ନକ୍ସଲବାଦ ମୂଳୋତ୍ପାଟନ ଏବଂ ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି ବୋଲି ଶ୍ରୀ ଶାହା କହିଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ଏବଂ ସରକାର ଏହାକୁ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଓ ସତର୍କତାର ସହ ପରିଚାଳନା କରିବା ନେଇ ପ୍ରସ୍ତୁତ ଅଛନ୍ତି ବୋଲି ବିଜେପି ମୁଖପାତ୍ର ତଥା ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି। ନୂଆଦିଲ୍ଲୀ ଦଳୀୟ କାର୍ଯ୍ୟାଳୟଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପୁନଃ ପରୀକ୍ଷା ନେଇ ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରିବା ଏବଂ ସେମାନଙ୍କ ଏକାଗ୍ରତା ଭଙ୍ଗ କରିବା ପାଇଁ ବିରୋଧୀ କଂଗ୍ରେସ ପ୍ରୟାସ କରୁଛି ବୋଲି ଶ୍ରୀ ତ୍ରିବେଦୀ କହିଛନ୍ତି। ଏଥିପାଇଁ ଶ୍ରୀ ତ୍ରିବେଦୀ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଜାରି ରହିଛି। ଟସ୍ ଜିତି ଆଫଗାନିସ୍ତାନ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ବର୍ତ୍ତମାନ ସୁଦ୍ଧା ଭାରତ 1-0 ସିରିଜ୍ରେ ଅଗ୍ରଣୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ଖେଳରେ ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଛି। ଦୀର୍ଘ 36 ବର୍ଷ ପରେ ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଅଷ୍ଟ୍ରିଆ ଏହାର ପ୍ରଥମ ବିଜୟ ହାସଲ କରିଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆର୍ଜେଣ୍ଟିନା ଆଲଜେରିଆ ବିପକ୍ଷରେ 3-0 ଗୋଲ୍ରେ ବିଜୟ ହାସଲ କରିଛି। ଆର୍ଜେଣ୍ଟିନା ଦଳର ତାରକା ଖେଳାଳି ଲିଓନେଲ୍ ମେସି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ନରୱେ 4-1 ଗୋଲ୍ରେ ଇରାକକୁ ପରାସ୍ତ କରିଛି। ଫ୍ରାନ୍ସ ସେନେଗଲକୁ 3-1 ଗୋଲ୍ରେ ପରାସ୍ତ କରିଥିବାବେଳେ ଇରାନ୍ ଓ ନ୍ୟୁଜିଲାଣ୍ଡ ଏବଂ ଉରୁଗୁଏ ଓ ସାଉଦି ଆରବ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିଛି ଓଡ଼ିଶା ସମେତ ତେଲେଙ୍ଗାନା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ର ବିଭିନ୍ନ ଅଞ୍ଚଳକୁ ଆସନ୍ତା 5 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି। ତେବେ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଦେଶର ପ୍ରତିରକ୍ଷା କ୍ଷମତାରେ ଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳ ଏବଂ ଜଳଭାଗରେ ଭାରତ ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଭାରତ ସ୍ୱଦେଶୀ ଯୁଦ୍ଧ ବିମାନ ନିର୍ମାଣରେ ପୂର୍ଣ୍ଣ କ୍ଷମତା ହାସଲ କରି ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉନ୍ନୟନ ଅଭିଯାନ ଅଭୂତପୂର୍ବ ଗତି ଲାଭ କରିଛି। 1000ରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି। ଗତ 12 ବର୍ଷ ମଧ୍ୟରେ ଦେଶରେ ପ୍ରତିରକ୍ଷା ରପ୍ତାନୀ 56 ଗୁଣ ବୃଦ୍ଧି ପାଇ 2025-26 ଆର୍ଥିକ ବର୍ଷରେ 38,400 କୋଟିରେ ପହଞ୍ଚିଛି। ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ ବିକ୍ରାନ୍ତ ଦେଶକୁ ବିଶ୍ୱର ଅଗ୍ରଣୀ ନୌସାମରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି। ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକ

12ଟିରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ

ସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ ସମସ୍ତ ଉଠା ଦୋକାନୀଙ୍କ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ତିନୋଟି ଋଣ ପର୍ଯ୍ୟାୟରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକୁ ଛାଡ଼ ପାଇଁ ଭାରତୀୟ ଷ୍ଟାମ୍ପ ଆଇନ ଓ 1899 ଧାରା 9(1)(କ) ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜର ଛୁଟି ଅବଧି ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଓଏସ୍ଆର୍ଟିସି, ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା, ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ପରୀକ୍ଷା ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ବିନା ମୂଲ୍ୟରେ ବସ୍ ସେବା ଯୋଗାଇ ଦିଆଯିବ। ରାଜ୍ୟର 132 କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ବସ୍ରେ ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ମସିହା ଅକ୍ଟୋବର ମାସ 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 ମସିହାରୁ 1921 ମସିହା ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ମସିହାରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ମସିହାରେ ପୁରୀର ସତ୍ୟବାଦୀଠାରେ ବକୁଳ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାରକ, ଦାର୍ଶନିକ, ଲେଖକ ଏବଂ ରାଜନୈତିକ ଭାବରେ ସୁପରିଚିତ ଉତ୍କଳମଣି ଗୋପବନ୍ଧୁ 1928 ମସିହା ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଓଟିଇଟି ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍ କାର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। www.bscodisha.nic.in ଓ www.bscexams.org ପକ୍ଷରୁ ପରୀକ୍ଷାର୍ଥୀମାନେ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷା ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ସହାୟତା ପାଇପାରିବେ। ଏଥିପାଇଁ ପରିଷଦ ପକ୍ଷରୁ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍ ଟେଲିଫୋନ୍ ନମ୍ବର 06-7124-12059-8093-23544 ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଓଟିଇଟି ପରୀକ୍ଷା ଆସନ୍ତା 28 ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ 311 କେନ୍ଦ୍ରରେ 97,151 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ 9:30ରୁ 11:30 ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଅପରାହ୍ନ 2:30ରୁ 4:30 ପର୍ଯ୍ୟନ୍ତ ପରିଚାଳିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥ ଉପରେ ପ୍ରଥମ ଭୂଇଁପଡ଼ି ମୂଳ କଇଁଚି ପକାଯାଇଛି। ରଥଚାଳିରେ ମହାରଣା ସେବକମାନେ 13 ପରସ୍ତ ପୋଟଳର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ପାରାଭାଡ଼ି କାର୍ଯ୍ୟ ସରିବା ପରେ ପୋଟଳ ସଂଯୋଗ କରାଯିବ। ରଥରେ ପଟାବାଡ଼ିଆ କାର୍ଯ୍ୟ ଚାଲିଛି। ରୂପକାର ସେବକମାନେ ଗୋଟିଏ ଲେଖାଏଁ ଚାର ପରିଚ୍ଛାରେ ପଦ୍ମଫୁଲ, ମୟୂର, ଡାଳିଲତା ଶେଷ କରିଛନ୍ତି। ଦ୍ୱାରବେଢ଼ା ପାଇଁ ନାଟଗୋଡ଼ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରି ରହିଛି। ଚିତ୍ରକାର ସେବକ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ଓ ତିନି ରଥର ବାହ୍ୟ ଅଂଶରେ ରଙ୍ଗ ଦେଉଛନ୍ତି। ଦୋଳବେଦୀରେ ଅସ୍ଥାୟୀ କର୍ମଶାଳାରେ ଓଝାକମର ସେବକମାନେ ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଓ ଓଲଟ ଶୁଆ ଯୋଡ଼ିବା ନିମନ୍ତେ ନରାଜ କଣ୍ଟା ନିର୍ମାଣ କରୁଛନ୍ତି। ଭୁବନେଶ୍ୱରସ୍ଥିତ କେଦାରଗୌରୀ ମନ୍ଦିରରେ ଆସନ୍ତାକାଲି ଶିବ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭୁ ଲିଙ୍ଗରାଜ ଓ ମା' ଗୌରୀଙ୍କ ନିର୍ବନ୍ଧ କାର୍ଯ୍ୟ ଆଜି ରାତି ପ୍ରାୟ 10 ସୁଦ୍ଧା ସମ୍ପନ୍ନ ହେବ। ନିର୍ବନ୍ଧ ପାଇଁ ଅଷ୍ଟ

ଚଣ୍ଡୀଙ୍କୁ ସାଥିରେ ଧରି ପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ଶିବ ବିବାହ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ 600 ବରଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ ଯେ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଚୁକରେ ବଞ୍ଚି ରହିଥିବା ପ୍ରାଣୀ, ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ପାଣିପାଗ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବଲାଙ୍ଗୀର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଅଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ EIRF ଓ www.prasarbharati.gov.in ର ଲାଇଭ୍ ଅଡିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଆରମ୍ଭରେ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉମଙ୍ଗ।

ଆପଣଙ୍କ କ୍ୟାରିୟରକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ। ଦି ଚାର୍ଟର୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରକ୍ୟୁରମେଣ୍ଟ ଆଣ୍ଡ ସପ୍ଲାଏ ଭଳି ଏକ ବୃତ୍ତିଗତ ସଂସ୍ଥା ଦ୍ୱାରା ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନିଯୁକ୍ତିଦାତାମାନଙ୍କ ପାଇଁ ଅତ୍ୟନ୍ତ ଆଗ୍ରହ, ସ୍କଟ୍ କହିଛନ୍ତି। ଉଦାହରଣ ସ୍ୱରୂପ, ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟରେ 3 ବର୍ଷ ଯଦି ଆପଣ ଏକ ଶିଳ୍ପ ବା ସ୍ୟାଣ୍ଡୱିଚ୍ ପ୍ଲେସମେଣ୍ଟ ଅନ୍ତର୍ଭୁକ୍ତ କରନ୍ତି, ତେବେ 4 ବର୍ଷ BSc ଲଜିଷ୍ଟିକ୍ ପ୍ରକ୍ୟୁରମେଣ୍ଟ ଏବଂ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ CIPS ଦ୍ୱାରା ସ୍ୱୀକୃତିପ୍ରାପ୍ତ। ମୂଳ ମଡ୍ୟୁଲ୍ ଅନ୍ତର୍ଭୁକ୍ତ ଲୋକ, କାମ ଏବଂ ସମାଜ, ଯୋଗାଣ ଶୃଙ୍ଖଳା ପରିଚାଳନାର ନୀତିଗୁଡ଼ିକ, ମାର୍କେଟିଂ ଏବଂ ଗ୍ରାହକ ଆଚରଣ, ଖୁଚୁରା ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନା, କ୍ରୟ ଏବଂ ରଣନୈତିକ ସୋର୍ସିଂ, ଲଜିଷ୍ଟିକ୍ ଏବଂ ସାମଗ୍ରୀ ପରିଚାଳନା, ରଣନୈତିକ କ୍ରୟ ଏବଂ ବାଣିଜ୍ୟିକ ସମ୍ପର୍କ, ଯୋଗାଣ ଶୃଙ୍ଖଳା ପରିଚାଳନା, ବିପଦ ଏବଂ ସ୍ଥାୟିତ୍ୱ।

ପାଠ୍ୟକ୍ରମର ପ୍ରବେଶ ପାଇଁ ଆପଣଙ୍କୁ ଏ ସ୍ତରରେ ତିନୋଟି ସିର ଆବଶ୍ୟକ ହେବ। ଆମେ ଶିଳ୍ପରେ ଏକ ସ୍ୟାଣ୍ଡୱିଚ୍ ବର୍ଷକୁ ଉତ୍ସାହିତ କରୁ ବୋଲି ସ୍କଟ୍ କହିଛନ୍ତି। ଆମେ ଭାଗ୍ୟବାନ ଯେ ଆମେ ୱେଲ୍ ସରକାର, କାର୍ଡିଓଫ୍ କାଉନସିଲ୍, NHS, ଶେୟାର୍ଡ ସର୍ଭିସ୍ ଏବଂ କ୍ରାଉନ୍ କମିଶନାଲ ସର୍ଭିସ୍ ଭଳି ଚମତ୍କାର ଶିଳ୍ପ ଅଂଶୀଦାରର ସ୍ଥାପନ କରିଛୁ। ଅଧିକାଂଶ ସ୍ୟାଣ୍ଡୱିଚ୍ ବର୍ଷର ଛାତ୍ର ସେମାନଙ୍କର ଶେଷ ବର୍ଷରେ ଏହି ସଂଗଠନଗୁଡ଼ିକରେ ଅଂଶକାଳୀନ କାମ କରନ୍ତି ଏବଂ ସ୍ନାତକ ପୂର୍ବରୁ ସବୁଠାରୁ ସୁରକ୍ଷିତ ପୂର୍ଣ୍ଣକାଳୀନ ନିଯୁକ୍ତି ପାଆନ୍ତି। ଉଚ୍ଚଦକ୍ଷ ସ୍ନାତକଙ୍କ ଚାହିଦା ବୃଦ୍ଧି ପାଉଥିବାରୁ ଏହି ଆବଶ୍ୟକତା ପୂରଣ କରିବା ପାଇଁ ବିଭିନ୍ନ ପ୍ରକାର ମାଷ୍ଟର୍ସର ପାଠ୍ୟକ୍ରମ ଉପଲବ୍ଧ। ଆପଣଙ୍କର ପ୍ରଥମ ଡିଗ୍ରୀ କୌଣସି ଅସମ୍ପର୍କିତ ବିଷୟରେ ହେଉ କିମ୍ବା ଆପଣ କେବଳ ଆପଣଙ୍କର ଜ୍ଞାନକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି, ଏହି ପ୍ରକାରର ଯୋଗ୍ୟତା ଆପଣଙ୍କୁ ଲଜିଷ୍ଟିକ୍ କିମ୍ବା ଯୋଗାଣ ଶୃଙ୍ଖଳା ଚାକିରିକୁ ସୁରକ୍ଷିତ କରିବା ପାଇଁ ଚେଷ୍ଟା କରିବା ସମୟରେ ଧାର ଦେଇପାରେ। କ୍ରାନଫିଲ୍ଡ ୟୁନିଭର୍ସିଟି ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରେ MSc ଲଜିଷ୍ଟିକ୍ ଏବଂ ସପ୍ଲାଇ ଚେନ୍ ମ୍ୟାନେଜମେଣ୍ଟ ପୂର୍ଣ୍ଣକାଳୀନ ଅଧ୍ୟୟନ ପାଇଁ ଗୋଟିଏ ବର୍ଷ ସମୟ ଲାଗେ। ଏହି ପାଠ୍ୟକ୍ରମ CIPS ଏବଂ ଚାର୍ଟର୍ଡ ଇନଷ୍ଟିଟ୍ୟୁଟ୍ ଅଫ୍ ଲଜିଷ୍ଟିକ୍ ଆଣ୍ଡ ଟ୍ରାନ୍ସପୋର୍ଟ CILT ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ପ୍ରବେଶ ପାଇଁ ଏକ ପ୍ରାସଙ୍ଗିକ ଶୃଙ୍ଖଳାରେ ଏକ ଭଲ ପ୍ରଥମ କିମ୍ବା ଦ୍ୱିତୀୟ ଶ୍ରେଣୀ ସମ୍ମାନ ଡିଗ୍ରୀ ଆବଶ୍ୟକ। ବାଧ୍ୟତାମୂଳକ ମଡ୍ୟୁଲ୍ ଅନ୍ତର୍ଭୁକ୍ତ ଯୋଗାଣ ଶୃଙ୍ଖଳାର ରଣନୀତି ଏବଂ ସ୍ଥିରତା, ରଣନୈତିକ କ୍ରୟର ନୀତି, ଇନ୍ଭେଣ୍ଟୋରୀ ଏବଂ କାର୍ଯ୍ୟ ପରିଚାଳନା, ମାଲ ପରିବହନ, ସୂଚନା ପ୍ରଣାଳୀ ଏବଂ ଇ ବ୍ୟବସାୟ, ଗୋଦାମ ଘର। ସରଳ ଭାଷାରେ କହିବାକୁ ଗଲେ ପ୍ରତିଭାର ଆବଶ୍ୟକତା ଏବଂ ଯୋଗାଣର ସମସ୍ୟା ଅଛି। 1970 ଦଶକ ପରଠାରୁ ନିଯୁକ୍ତି ସ୍ତର ସବୁଠାରୁ କମ୍ ଏବଂ ସାମ୍ପ୍ରତିକ ଆର୍ଥିକ ଅସ୍ଥିରତା ବଜାରର ଭୂମିକା ସ୍ଥାନାନ୍ତର କିମ୍ବା ପରିବର୍ତ୍ତନକୁ ନେଇ ଚିନ୍ତା ସୃଷ୍ଟି କରୁଛି। ଏହା ପ୍ରତିଭା ପାଇଁ ଏକ ନିଲାମ ଯୁଦ୍ଧ ସୃଷ୍ଟି କରୁଛି। ଏହି ଦୃଷ୍ଟିରେ ରଖି ସ୍ନାତକ ପରି

0: ଚାକିରି ପ୍ରଚୁର ପରିମାଣରେ ଉପଲବ୍ଧ।
1: ଶ୍ରୋତା ବନ୍ଧୁ, ବିଶେଷଜ୍ଞତା ହାସଲ କରିବା ପୂର୍ବରୁ ଆପଣ ବୃତ୍ତିର ଏକ ସାରାଂଶ ପାଇପାରିବେ ଏବଂ ତାପରେ ଅଧିକ ବରିଷ୍ଠ ପଦବୀକୁ ଉନ୍ନୀତ ହେବେ। ନିଯୁକ୍ତିଦାତାଙ୍କ ମଧ୍ୟରେ ତୃତୀୟ ପକ୍ଷ ଲଜିଷ୍ଟିକ୍ କମ୍ପାନୀ ଗ୍ରାହକମାନଙ୍କୁ ସିଧାସଳଖ ବିକ୍ରୟ କରୁଥିବା ସଂଗଠନ ଏବଂ ଲଜିଷ୍ଟିକ୍ ପରାମର୍ଶଦାତା ଅନ୍ତର୍ଭୁକ୍ତ। ବିଭିନ୍ନ କ୍ଷେତ୍ରରେ କ୍ୟାରିୟର କରିପାରିବେ। ଯୋଗାଣ ଶୃଙ୍ଖଳା ଡିଜାଇନ୍ ଏବଂ ଯୋଜନା, କ୍ରୟ ଏବଂ ଯୋଗାଣ ପରିଚାଳନା, ମାଲ ପରିବହନ, ଗୋଦାମ ଡିଜାଇନ୍ ଏବଂ ପରିଚାଳନା, ବଣ୍ଟନ ନେଟୱାର୍କ ଡିଜାଇନ୍ ଏବଂ ଯୋଜନା, ଇନଭେଣ୍ଟରୀ ପରିଚାଳନା ଏବଂ ନିୟନ୍ତ୍ରଣ। ଉଦାହରଣ ସ୍ୱରୂପ, କ୍ରାନଫିଲ୍ଡର ସ୍ନାତକମାନେ ଏହି କମ୍ପାନୀଗୁଡ଼ିକରେ କ୍ରେତା, ଯୋଗାଣ ଶୃଙ୍ଖଳା ବିଶ୍ଳେଷକ, ଲଜିଷ୍ଟିକ୍ ପରିଚାଳକ ଏବଂ ଯୋଗାଣ ଶୃଙ୍ଖଳା ପରିଚାଳନା ପରିଚାଳକ ଭାବରେ କ୍ୟାରିୟର ଆରମ୍ଭ କରିଛନ୍ତି। ସେହି କମ୍ପାନୀଗୁଡ଼ିକ ହେଲା ଆଡିଡାସ୍, ଏୟାରବସ୍, BMW ଗ୍ରୁପ, ହାଇନେକେନ୍, ହେଲୋ ଫ୍ରେଶ, ଲିଡଲ, ୟୁନିଲିଭର। ଯେଉଁ ଲୋକମାନେ ଜିଜ୍ଞାସୁ ଏବଂ ତଥ୍ୟ ମଧ୍ୟରେ ଥିବା ଧାରା ବୁଝିବାକୁ ଇଚ୍ଛା କରନ୍ତି ସେମାନେ ବିଶେଷ ଭାବରେ ନିଯୁକ୍ତି ଯୋଗ୍ୟ। ଆପଣଙ୍କୁ ବାଣିଜ୍ୟିକ ସଚେତନତା, ସିମୁଲେସନ, ମଡେଲିଂ ଏବଂ ପୂର୍ବାନୁମାନର ଦକ୍ଷତା, ଗଣିତ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ଷମ ଗବେଷଣାରେ ବୈଷୟିକ ଦକ୍ଷତା, ସମସ୍ୟା ସମାଧାନ ଦକ୍ଷତା, ଚାପରେ ଥିବା ସମୟରେ ନିଜ ଭାବିବାର କ୍ଷମତା, ନୂତନ ପରିସ୍ଥିତିକୁ ଶାନ୍ତ ଏବଂ ବିଚାରଶୀଳ ଭାବରେ ପ୍ରତିକ୍ରିୟା ଦେବାର କ୍ଷମତା, ଆଲୋଚନା ଦକ୍ଷତା, ସଫଳ ପ୍ରାର୍ଥୀମାନଙ୍କୁ ଯୋଗାଣ ଶୃଙ୍ଖଳର କ୍ରମଶଃ ଜଟିଳ ବୈଷୟିକ ଦିଗଗୁଡ଼ିକୁ ବୁଝିବା ଆବଶ୍ୟକ ଏବଂ ଅଣବୈଷୟିକ ସହକର୍ମୀ ଏବଂ ଗ୍ରାହକମାନଙ୍କୁ ସ୍ପଷ୍ଟ ଓ ସଂକ୍ଷିପ୍ତ ଭାବରେ ଏଗୁଡ଼ିକୁ ଜଣାଇବାରେ ସକ୍ଷମ ହେବା ଆବଶ୍ୟକ। ଏହା ସହିତ ବିଶ୍ୱସ୍ତରୀୟ ନେଟୱାର୍କରେ କାମ କରିବା ସମୟରେ ଭାଷା ଦକ୍ଷତା ଏକ ଲାଭଦାୟକ ହୋଇପାରେ। ଚାହିଦା ଥିବା ସ୍ପଟ୍ ସ୍କିଲ୍ ବିଷୟରେ ଲଜିଷ୍ଟିକ୍ କିମ୍ବା ଯୋଗାଣ ଶୃଙ୍ଖଳା ପରିଚାଳନାରେ କ୍ୟାରିୟର ପାଇଁ ଆପଣଙ୍କୁ ବୃତ୍ତିଗତ ବିକାଶ ଜାରି ରଖିବା ପାଇଁ ମଧ୍ୟ ପ୍ରତିବଦ୍ଧ ହେବାକୁ ପଡ଼ିବ।

ଆପଣଙ୍କ କ୍ୟାରିୟର ସାରା ଆପଣଙ୍କର ଜ୍ଞାନ ଏବଂ ଦକ୍ଷତାକୁ ଏହିପରି ବିକାଶ କରିବାକୁ ଆଶା କରାଯିବ। ତାଲିମ ପାଠ୍ୟକ୍ରମରେ ଅଂଶଗ୍ରହଣ କରିବା, ସମ୍ମିଳନୀରେ ଉପସ୍ଥାପନ କରିବା, ନେଟୱାର୍କିଂ ଇଭେଣ୍ଟ ଗୁଡ଼ିକରେ ଯୋଗ ଦେବା, CIPS କିମ୍ବା CILT ଭଳି ଏକ ବୃତ୍ତିଗତ ସଂଗଠନର ସଦସ୍ୟତା ଲାଭଦାୟକ ଏବଂ ଏହି ବୃତ୍ତି ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରେ। ସଦସ୍ୟତା ଅନେକ ବୃତ୍ତିଗତ ଯୋଗ୍ୟତା ଏବଂ ତାଲିମ ପାଠ୍ୟକ୍ରମର ପ୍ରବେଶ ମଧ୍ୟ ପ୍ରଦାନ କରେ, ଯାହା ଆପଣଙ୍କର CPDରେ ଅବଦାନ ରଖିପାରେ। ଯୋଗାଣ ଶୃଙ୍ଖଳା ପରିଚାଳକ ପରିଚାଳକମାନେ ଉତ୍ପାଦନ ପାଇଁ କଞ୍ଚାମାଲ ଗ୍ରହଣ କରିବାଠାରୁ ଆରମ୍ଭ କରି ଚୂଡ଼ାନ୍ତ ଉତ୍ପାଦର ଶେଷ ବିତରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ପ୍ରକ୍ରିୟା ତଦାରଖ କରନ୍ତି। ସେମାନେ ଇନଭେଣ୍ଟୋରି ଟ୍ରାକ୍ କରନ୍ତି, ନୂତନ ଷ୍ଟକ୍ ପାଇଁ ଅର୍ଡ଼ର ଦିଅନ୍ତି ଏବଂ ନିଶ୍ଚିତ କରନ୍ତି ଯେ କଞ୍ଚାମାଲ ସମୟ ସୀମାରେ ପହଞ୍ଚେ, ଯାହାଦ୍ୱାରା ଚୂଡ଼ାନ୍ତ ବିତରଣ ସମୟ ସୀମାରେ ହୁଏ। ସେମାନେ ଉତ୍ପାଦନ ପ୍ରକ୍ରିୟା ବିଶ୍ଳେଷଣ କରନ୍ତି, ସମସ୍ୟାର ଚିହ୍ନଟ କରନ୍ତି ଏବଂ ସମସ୍ୟାର ସମାଧାନ କରନ୍ତି। ଯେତେବେଳେ ସେଗୁଡ଼ିକ ଉପୁଜେ, ଯୋଗାଣ ଶୃଙ୍ଖଳା ପରିଚାଳକମାନେ ସମାପ୍ତ ସାମଗ୍ରୀ ବଣ୍ଟନର ସବୁଠାରୁ କମ୍ ଖର୍ଚ୍ଚ ଉପାୟ ନିର୍ଣ୍ଣୟ କରିବା ପାଇଁ ଦାୟୀ। ସେମାନେ ଯୋଗାଣ ଶୃଙ୍ଖଳା ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କ ଦଳ ପାଇଁ କାର୍ଯ୍ୟଦକ୍ଷତା ମାପଦଣ୍ଡ ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରନ୍ତି। ମାଲ ପରିବହନ ପରିଚାଳକ ମାଲ ପରିବହନ ପରିଚାଳକମାନେ ବିମାନ, ରେଳପଥ ଏବଂ ଜଳପଥ ଦ୍ୱାରା ସାମଗ୍ରୀ ପରିବହନ ପାଇଁ ଦାୟୀ। ଅଧିକାଂଶ ସମୟରେ ସେମାନେ କମ୍ପାନୀଗୁଡ଼ିକରେ ଆମଦାନୀ ଏବଂ ରପ୍ତାନୀ ତଦାରଖ କରନ୍ତି। ସେମାନେ ପରିବହନକାରୀ, ଲଜିଷ୍ଟିକ୍ ଦଳ ଏବଂ ଗୋଦାମ ଦଳ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରନ୍ତି। ଯେହେତୁ ପ୍ରାୟ ସମସ୍ତ ଅର୍ଡ଼ର ସମୟସୀମା ମଧ୍ୟରେ ହୋଇଥାଏ, ମାଲ ପରିବହନ ପରିଚାଳକମାନେ ସମୟସୀମାରେ କାମ କରନ୍ତି ଏବଂ ନିଶ୍ଚିତ କରନ୍ତି ଯେ ବିତରଣ ସମୟ ସୀମାରେ ହେଉ। ଭଲ ଯୋଗାଯୋଗର ଦକ୍ଷତା ଏବଂ ଆନ୍ତର୍ଜାତୀୟ ଦକ୍ଷତା ମାଲ ପରିବହନ ପରିଚାଳକମାନଙ୍କୁ ବିଭିନ୍ନ ଅଂଶୀଦାର ଏବଂ ପରିବହନକାରୀଙ୍କ ସହିତ ସହଜରେ ଯୋଗାଯୋଗ କରିବାରେ ସାହାଯ୍ୟ କରିପାରେ। ଯେତେବେଳେ ଯାନ୍ତ୍ରିକ ତ୍ରୁଟି, ପରମିଟ୍ ସମସ୍ୟା କିମ୍ବା ମାଲ ପରିବହନ କ୍ଷତି ଯୋଗୁଁ ପଠାଯାଉଥିବା ସାମଗ୍ରୀର ବିଳମ୍ବ ହୁଏ, ସେତେବେଳେ ସମସ୍ୟାର ସମାଧାନ କରିବା ମାଲ ପରିବହନ ପରିଚାଳକର ଦାୟିତ୍ୱ। ଗ୍ରାହକ ସେବା ପ୍ରତିନିଧି ଲଜିଷ୍ଟିକ୍ରେ ଗ୍ରାହକ ସେବା ପ୍ରତିନିଧିମାନଙ୍କର ପ୍ରାଥମିକ ଦାୟିତ୍ୱ ହେଉଛି ଗ୍ରାହକମାନଙ୍କ ସହିତ ସମ୍ପର୍କ ଗଠନ ଏବଂ ବଜାୟ ରଖିବା। ସେମାନେ ଗ୍ରାହକ ଆକାଉଣ୍ଟ ପରିଚାଳନା କରନ୍ତି ଏବଂ ପରିବହନ, ବିତରଣ, ଫେରସ୍ତ ଏବଂ ବିନିମୟ ସମ୍ବନ୍ଧୀୟ ଯେକୌଣସି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରନ୍ତି। ଗ୍ରାହକ ସେବା ପ୍ରତିନିଧିତ୍ୱ ଗ୍ରାହକମାନଙ୍କ ନିକଟରେ କମ୍ପାନୀକୁ ପ୍ରତିନିଧିତ୍ୱ କରନ୍ତି ଏବଂ ପ୍ରାୟତଃ କମ୍ପାନୀ ସହିତ ଯୋଗାଯୋଗର ଏକମାତ୍ର ବିନ୍ଦୁ ହୋଇପାରେ। ଏହି ପଦବୀ ପାଇଁ ଭଲ ମୌଖିକ ଯୋଗାଯୋଗର ଦକ୍ଷତା, ଆନ୍ତର୍ଜାତିକ ଦକ୍ଷତା ଏବଂ

0: ସମସ୍ୟା ସମାଧାନର ଦକ୍ଷତା ଗୁରୁତ୍ୱପୂର୍ଣ୍ଣ।
1: ଶ୍ରୋତାବନ୍ଧୁ, ଲଜିଷ୍ଟିକ୍ ପରାମର୍ଶଦାତାମାନେ ସ୍ୱାଧୀନ ଭାବରେ କାମ କରନ୍ତି ଏବଂ ଚୁକ୍ତିଭିତ୍ତିକ ଭିତ୍ତିରେ କମ୍ପାନୀଗୁଡ଼ିକୁ ସେମାନଙ୍କର ସେବା ପ୍ରଦାନ କରନ୍ତି। ସେମାନେ ବିଭିନ୍ନ ଶିଳ୍ପରେ ବିଭିନ୍ନ ପ୍ରକାରର ବ୍ୟବସାୟ ସହିତ କାମ କରିପାରିବେ। ସେମାନେ ବ୍ୟବସାୟ ଅଧ୍ୟୟନ କରି ସମସ୍ୟା ଚିହ୍ନଟ କରି ଏବଂ ସେମାନଙ୍କର ଅଭିଜ୍ଞତା ଆଧାରରେ ସମାଧାନ କାର୍ଯ୍ୟକାରୀ କରି ବ୍ୟବସାୟଗୁଡ଼ିକୁ ସେମାନଙ୍କର ଯୋଗାଣ ଶୃଙ୍ଖଳା, ଗୋଦାମ ଏବଂ ଗ୍ରାହକ ସେବାକୁ ଉନ୍ନତ କରିପାରିବେ। ସେମାନେ ଯେଉଁ କମ୍ପାନୀ ସହିତ କାମ କରନ୍ତି ତାହାର ଉଦ୍ଦେଶ୍ୟ ଉପରେ ନିର୍ଭର କରି ଲଜିଷ୍ଟିକ୍ ପରାମର୍ଶଦାତାମାନେ ଯୋଗାଣ ଶୃଙ୍ଖଳା ସହିତ ଜଡ଼ିତ ଖର୍ଚ୍ଚ ହ୍ରାସ କରିବା, ଇନଭେଣ୍ଟୋରିକୁ ଅପ୍ଟିମାଇଜ୍ କରିବା ଏବଂ ଉତ୍ପାଦନ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ଦାୟୀ ହୋଇପାରନ୍ତି। କ୍ରୟ ପରିଚାଳକମାନେ କମ୍ପାନୀଗୁଡ଼ିକ ପାଇଁ କଞ୍ଚାମାଲ ସଂଗ୍ରହ କରିଥାନ୍ତି। ସେମାନେ ବିଭିନ୍ନ ବିଭାଗ ଦ୍ୱାରା ଦିଆଯାଇଥିବା ଅର୍ଡ଼ରଗୁଡ଼ିକୁ ଅନୁମୋଦନ କରନ୍ତି ଏବଂ ତାପରେ ସେମାନଙ୍କୁ ସବୁଠାରୁ ଲାଭଦାୟକ ବିକ୍ରେତାଠାରୁ ସାମଗ୍ରୀ କ୍ରୟ କରିବାରେ ସାହାଯ୍ୟ କରନ୍ତି। କ୍ରୟ ପରିଚାଳକ ପରିଚୟ ବିକ୍ରେତା ଏବଂ ଯୋଗାଣକାରୀମାନେ ଅନୁକୂଳ ସର୍ତ୍ତାବଳୀ ବିଷୟରେ ଆଲୋଚନା କରନ୍ତି ଏବଂ ସବୁଠାରୁ ଯୁକ୍ତିଯୁକ୍ତ ମୂଲ୍ୟରେ ସେମାନଙ୍କର ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରନ୍ତି। ସେମାନେ ଏକ ଅର୍ଡ଼ରକୁ ଅନୁମୋଦନ କରିବା ପରେ କ୍ରୟ ପରିଚାଳକଙ୍କ ଦାୟିତ୍ୱ ହେଉଛି ଯେ ସାମଗ୍ରୀଗୁଡ଼ିକ ସମୟ ସୀମାରେ ପହଞ୍ଚୁଛି ଏବଂ ପ୍ରଦତ୍ତ ନିର୍ଦ୍ଦିଷ୍ଟକରଣ ଅନୁଯାୟୀ ଅଛି କି ନାହିଁ ତାହା ତଦାରଖ କରିବା। ଇନଭେଣ୍ଟୋରି ମ୍ୟାନେଜର ଖୁଚୁରା ଦୋକାନ, ଗୋଦାମ ଏବଂ ହସ୍ପିଟାଲ ଭଳି ଇନଭେଣ୍ଟୋରି ରଖିଥିବା ଯେକୌଣସି ସଂଗଠନରେ କାମ କରିପାରିବେ। ସେମାନଙ୍କର ପ୍ରାଥମିକ ଦାୟିତ୍ୱ ହେଉଛି ଇନଭେଣ୍ଟୋରି ସ୍ତର ପ୍ରାପ୍ତାର୍ଯ୍ୟ ଅଛି କି ନାହିଁ ତାହା ନିଶ୍ଚିତ କରିବା ଏବଂ ସମୟ ମଧ୍ୟରେ ପୁନଃ ଷ୍ଟକିଂ ଅର୍ଡ଼ର ଦେବା। ସେମାନେ ଗୋଦାମ ଏବଂ ଅନ୍ୟାନ୍ୟ ସାମାନ ସୁବିଧାରେ କାର୍ଯ୍ୟ କରନ୍ତି ଯେଉଁଠାରେ କମ୍ପାନୀଗୁଡ଼ିକ ସେମାନଙ୍କର ଇନଭେଣ୍ଟୋରି ସଂରକ୍ଷଣ କରନ୍ତି। ଇନଭେଣ୍ଟୋରି ପରିଚାଳକମାନେ ନିଶ୍ଚିତ କରନ୍ତି ଯେ ସେମାନେ ଇନଭେଣ୍ଟୋରି ସଂରକ୍ଷଣ କରିବା ସମୟରେ ସମସ୍ତ ସୁରକ୍ଷା ଏବଂ ପରିମଳ ନିୟମ ପାଳନ କରନ୍ତି। ଅଭାବ ଏବଂ ଅର୍ଡ଼ର ବିଳମ୍ବରେ ପହଞ୍ଚିବା ଭଳି ଇନଭେଣ୍ଟୋରି ସମ୍ବନ୍ଧୀୟ ସମସ୍ୟାର ପୂର୍ବାନୁମାନ କରିବା ଏବଂ ସେଗୁଡ଼ିକ ଉପୁଜିଲେ ସେଗୁଡ଼ିକୁ ସମାଧାନ କରିବା ମଧ୍ୟ ସେମାନଙ୍କର ଦାୟିତ୍ୱ। ଗୋଦାମ ପରିଚାଳକମାନେ ଗୋଦାମରେ କାର୍ଯ୍ୟ କରନ୍ତି ଏବଂ ସାମଗ୍ରୀ ଗ୍ରହଣ, ସଂରକ୍ଷଣ ଏବଂ ପଠାଯିବା ସମୟରେ କାର୍ଯ୍ୟକଳାପ ତଦାରଖ କରନ୍ତି। ସେମାନେ ଗୋଦାମ କର୍ମଚାରୀମାନଙ୍କୁ ପରିଚାଳନା କରନ୍ତି ଏବଂ ସେମାନଙ୍କୁ ତାଲିମ ଦିଅନ୍ତି। ଗୋଦାମ ପରିଚାଳକମାନେ ଗୋଦାମ କର୍ମଚାରୀଙ୍କ କର୍ମଦକ୍ଷତା ଏବଂ ସୁରକ୍ଷା ପାଇଁ ମଧ୍ୟ ଦାୟୀ। ସେମାନେ ଗୋଦାମରେ ବ୍ୟବହୃତ ଉପକରଣ ଏବଂ ଯନ୍ତ୍ରପାତି ଗୁଡ଼ିକର ରକ୍ଷଣାବେକ୍ଷଣ ତଦାରଖ କରନ୍ତି। କର୍ମଚାରୀମାନେ ଗୋଦାମ ମଧ୍ୟରେ ସୁରକ୍ଷା ଏବଂ ପରିମଳ ପ୍ରୋଟୋକଲ୍ ପାଳନ କରନ୍ତି କି ନାହିଁ ତାହା ନିଶ୍ଚିତ କରିବା ବି ତାଙ୍କ ଦାୟିତ୍ୱ।
0: ତେବେ ଶ୍ରୋତାବନ୍ଧୁ, ଏଇଟା ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା ଏହି କାର୍ଯ୍ୟକ୍ରମଟି ଆପଣ ସମସ୍ତଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 767001।
1: ଆପଣମାନେ ଆମ ସହିତ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆଉ ମଧ୍ୟ ଆପଣମାନେ ଆମ ସହିତ ଇମେଲ ମାଧ୍ୟମରେ ଯୋଗାଯୋଗ କରିପାରିବେ। ଆମ ମେଲ୍ ଆଇଡିଟି ହେଲା airbalangir@gmail.com।
0: ତେବେ ଆପଣ ସମସ୍ତଙ୍କର ସୁଚିନ୍ତିତ ମତାମତ ଅପେକ୍ଷାରେ ରହିଲୁ। ନମସ୍କାର।

0: ଶେଷ ହେଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅବଶିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇ ଦେଉଛୁ। ସନ୍ଧ୍ୟା 6:05 ପ୍ରଚାର କରିବୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତଖୋଲା। ଏଥିରେ ଶୁଣିବେ ଡାଲିଜାତୀୟ ଫସଲର ଉପକାରିତା, ଏ ସମ୍ପର୍କରେ ବିଜୟ କୁମାର ଶତପଥୀଙ୍କ ସହ ଆଲୋଚନା। ରାତି 7:25 T20 ମହିଳା ବିଶ୍ୱକପ୍ 2026 ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ୍ ଖେଳର ଧାରାବିବରଣୀ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 7:25 ଖେଳ ଶେଷ ପର୍ଯ୍ୟନ୍ତ।
1: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
2: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
1: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
2: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇ ଡି ହେଲା sdair@bolangir@gmail.com।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

0: ଭଲ ହେତା
1: ଯେ ଶୁଣ ତ, ଇଟା ମୁଇଁ 2-3 ଦିନ ହେଲା ଫୋନ୍ କରିଥିଲି ଆମର ଯେନ୍ ବିଜୟ କୁମାର ଶତପଥୀ ଆଜ୍ଞାଙ୍କୁ, ଜିଲ୍ଲା ସଂଯୋଜକ ଅନ୍ତରାଷ୍ଟ୍ରୀୟ ଶୁଷ୍କାଞ୍ଚଳ ଗବେଷଣା ସଂସ୍ଥା ସଘନ କୃଷି କାର୍ଯ୍ୟକ୍ରମ ଆଜ୍ଞାଙ୍କୁ ବୋଲିଥିଲି ଯେ ଆମେ ବୈଠକି ଗଲେ ଦୁଇ ଭାଇ ଭଏନ୍ କଥାବାର୍ତ୍ତା ହେମୁ ଆପଣଙ୍କ ସାଙ୍ଗେ ଫୋନ୍ ଥି ବୋଲି କରି ବୋଇଲେ ଫୋନ୍ କର୍ତା ଆଜ୍ଞା ବୋଲୁଥିଲି।
0: ଆର୍ ନି ଡେରି କରୁନ, ଫୋନ୍ କରୁ ଆର ଆଜ୍ଞାଙ୍କ ସାଙ୍ଗେ କଥା ହଉ।
1: ବୋଇଲେ ଡାଲି ଜାତୀୟ ଫସଲର ଉପାଦେୟତା ଇ ବାବଦ ଆମେ ପଚରା ଉଚରା କରମା ଆଜ୍ଞାଙ୍କୁ।
0: ହଁ
1: ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା।
2: ହଁ ନମସ୍କାର,
1: ଆମର ବୈଠକ କି ଆପଣଙ୍କୁ ସ୍ୱାଗତ କରୁଛୁ ଆଜ୍ଞା।
2: ଧନ୍ୟବାଦ।
1: ଆମର ଯେନ୍ ଆଜି ବିଷୟ ରହିଛେ ଡାଲି ଜାତୀୟ ଫସଲର ଉପାଦେୟତା, ଦେଖୁନ୍ ଡାଲ୍ ତ ଜରୁରୀ ଆଏ ଆମର ସବକର୍ ଲାଗି ଭାତ ପରେ, ଫିର୍ ବି ଯଦି ଆମେ ଦେଖମା ବେଲେ ଆମର ଯେନ୍ ଇ ଅଞ୍ଚଳର ଚାଷୀ ଭାଇ ବହେନ ମାନେ ଧାନ କେ ଟିକେ ବେଶୀ ପ୍ରାଧାନ୍ୟ ଦେସନ୍।
2: ଖାଉଛୁ ସେନ ଭାତ ପରେ ଡାଲି ର ହିଁ ସବୁଠାନୁ ବେଶୀ ଦରକାର ଥିସି। ଡାଲି ଜାତୀୟ ଫସଲରେ ଯେନ୍ତା ରହୁଛି ସବୁଠାନୁ ଯେନ୍ତା ପ୍ରୋଟିନ ଆମର ପୁଷ୍ଟି ସାର ସେଟା ହିଁ ମିଲ୍ସି ଡାଲି ଜାତୀୟ ଫସଲରେ, ଆଉ ଇଟା ସବୁଠାନୁ ଶସ୍ତା ହିସାବରେ, ନହେଲେ ଆମକୁ ମାଛ ମାଂସ ଅଣ୍ଡା ଏସବୁ ଜିନିଷ ଉପରେ ଆମକୁ ନିର୍ଭର କରାଲି ପଡ଼ବା। ବାକି ସେଟା ହଜମ ଶକ୍ତି ବି ଏତିକି ଦରକାର, ସେଟା ସବୁ ହଜମ କରାଲି। ବାକି ଡାଲି ବହୁତ ଜଲ୍ଦି ହଜମ ହେସି, ଆଉ ପ୍ରୋଟିନ ର ଆମର ପୁଷ୍ଟି ସାର ର ସବୁଠାନୁ ବଡ ଉପାଦାନ ହେ ହେଇଯାଇଛେ। କେତେଟା ଡାଲିର ଦାମଟା ଦରଦାମ ବହୁତ ଜୋରରେ ବଢୁଛେ, କାରଣ କି ଭାରତରେ ଆମର ସବୁଠାନୁ ଆପଣ ମାନେ ଜାଣିଥିବେ ଯେ ଡାଲି ଜାତୀୟ ଫସଲରେ ଭାରତ ମାନେ ଗୋଟେ ପ୍ରମୁଖ ଦେଶ ହେ। ବାକି ଆମର ଲୋକ ସଂଖ୍ୟା ବହୁତ ବେଶୀ, 140 କୋଟି ଲୋକ, ତ ଆମକୁ ଦରକାର ବି ବହୁତ, ତ ଆମେ ପୁରା ଅଲଗା ଦେଶ ଉପରେ ନିର୍ଭରଶୀଳ। ଆମେ ବାହାରୁ ଆମଦାନୀ ନାଇଁ କଲେ ନାଇଁ ଚଳିପାରୁ, ତ ଯଦି ଆମେ ନିଜେ କର୍ମା ବେଲେ ଆମର ଆର୍ଥିକ ସୁରକ୍ଷା ବି ହେବା, ତାର ବଜାରରେ ବହୁତ ଚାହିଦା ଅଛେ, ଆଉ ଚାଷୀ ଭାଇମାନେ ସେଟା କରିକି ତାଙ୍କର ଆର୍ଥିକ ଉନ୍ନତି ବି କରିପାରିବେ। ଆଉ ସବୁଠାନୁ ବଡ ଜିନିଷ ହେଲା ଡାଲି ଜାତୀୟ ଫସଲରେ ଯେ ଇ ମାଟିରୁ କିଛି ନାଇଁନି। ଏବେ ଦେଖୁନ୍ ସରକାର କେତେ ଗୁଡ଼ିଏ ଯୋଜନା କରୁଛେ ଯେ ମାଟିର ଉର୍ବରତା କେ ରକ୍ଷା କରିବାର ଲାଗି, ଆମର କେମିକାଲ ଫର୍ଟିଲାଇଜର ରାସାୟନିକ ସାର ଦ୍ୱାରା ବହୁତ ପରିମାଣର ବ୍ୟବହାର, ଆବଶ୍ୟକ ଠାନୁ ଅଧିକା ବ୍ୟବହାର, ଆଉ ଅସନ୍ତୁଳିତ ବ୍ୟବହାର, ଯେନ୍ ମାଟିରେ ଯାହା ଦରକାର ଆମେ ନାଇଁ ଦେଇକିରି ଗୋଟେ ନିଜର ହିସାବରେ ଆମେ ଦେଲା, ଯାହାଦ୍ୱାରା କି ମାଟିର ଉର୍ବରତାଟା କମି ଯାଉଛେ। ହେଲେ ଡାଲି ଜାତୀୟ ଫସଲ କଲେ ସେ ଉର୍ବରତାଟା ବଢ଼ବା। ଆପଣ ମାନେ ଦେଖିଥିବେ, ଚାଷୀ ଭାଇ ମାନେ ଦେଖିଥିବେ ଯେ ଡାଲି ଜାତୀୟ ଚେରରେ ଗୋଟେ ଗଣ୍ଠି, ଧଳା କଲର୍ ଗଣ୍ଠି, ସେଟା ରାଇବୋଜମ ବୋଲସନ୍, ଆଉ ସେ ନାଇଟ୍ରୋଜେନ୍ ଫିକ୍ସେସନ୍ କରସି, ଯବକ୍ଷାରଜାନ ଫିକ୍ସେସନ୍ କରସି, ଆଉ ମାଟିର ଉର୍ବରତା ବଢ଼ାସି। ତ ସବୁଠାନୁ ମୁଖ୍ୟ ଜିନିଷ ହେଲା ଯେ ଡାଲି ଜାତୀୟ ଫସଲ ଦ୍ୱାରା ଏକ ତ ଆମେ ପୁଷ୍ଟିସାର ବି ପାଇଲା, ନିଜେ ଖାଇବାର ଲାଗି ପାଇଲା, ଦେଶର ଯେନ୍ ବୈଦେଶିକ ମୁଦ୍ରା ବି ବଞ୍ଚାଲା, ନିଜର ଆର୍ଥିକ ଉନ୍ନତି ବି ହେଲା, ତା ଛଡା ଆମର ମୃତ୍ତିକାର ବି ତାର ଉର୍ବରତାଟା ବଢ଼ବା। ଆଉ ଚାଷୀ ଭାଇ ମାନେ ତ ସମସ୍ତେ ଗାଈ ବଳଦ ସବୁ ରଖୁଛନ୍, ସେଟା ତାଙ୍କର ଜୀବିକାର ଗୋଟେ ମୁଖ୍ୟ ସୋର୍ସ ହେ, ତ ତାର କୁଟିଟା ଯେନ୍ଟା ଆମେ ତ ଡାଲିଟା ଖାଇଲା, ବାକି ତାର ଯେନ୍ ବାହାରିଲା ଯେନ୍ ଅବଶିଷ୍ଟ ଅଂଶଟା ସେଟା ଗୋଖାଦ୍ୟ ହିସାବରେ ବ୍ୟବହାର ହେସି। ଆଉ ଡାଲି ଜାତୀୟ ଫସଲରେ ଆମେ ଦେଖିଥିବେ ଯେ ଆମକୁ ଏତେ ହର୍ବର ହେବା ଲାଗି ନାଇଁ ପଡେ, କାରଣ କି ବହୁତ ଦିନ ତ ଆମେ ରଖିପାରମା, ତ ଚାଷୀ ଭାଇ ମାନେ ତାହାକି ପ୍ରସ୍ତୁତିକରଣ କରିକିରି ଆମର ଗାଁରେ ଯେନ୍ SHG ମାନେ କରିକିରି ତାହାକେ ବଜାରର ଠିକ ଦାମରେ ବିକ୍ରି କରିପାରିବେ, ଆଉ ଯଦି ଭଲ ଭାବେ ପ୍ରସ୍ତୁତି କରିବେ ତାହାକେ ପୁରା ଡାଲି କରି ତାହାକେ ବଢିଆ ସେ ପ୍ୟାକିଂ କରିକି ତାହାକେ ବିକ୍ରି କରିବେ ବେଲେ ବି ସେନ ବହୁତ ଟଙ୍କା ପାଇପାରିବେ। ଏମିତି 5ଟା ମୁଖ୍ୟ ଲାଭ ରହୁଛେ ଡାଲି ଜାତୀୟ ଫସଲରେ
1: ବୋଲେ ହେନ୍ତା ଦେଖମା ବୋଲେ ଆମର ଚାଷୀ ଭାଇ ଭଉଣୀ ମାନେ ଧାନ ଉତାରୁ ଯେନ୍ତା କରିବେ ଡାଲି ଜାତୀୟ ଫସଲଟା କରବାର କଥା, ଆଉ ତା ଦ୍ୱାରା ସେମାନେ ଲାଭବାନ ହେଇପାରିବେ। ତାର ସାଙ୍ଗେ ସାଙ୍ଗେ ଆର ଗୋଟେ ମୁଖ୍ୟ କଥା ହଉଛି ଆମର ଜମିର ଉର୍ବରତାଟା ବଜାୟ ରହିପାରବା।
2: ତ ଦେଖୁନ୍ ଯେନ୍ଟା ଆପଣ ଆଗରୁ କହୁଥିଲେ ଯେ ଧାନଟା ଆମର ମୁଖ୍ୟ ଫସଲ, ଆମେ କରୁଛୁ ବି ଧାନ, ଆଉ ଓଡ଼ିଶା ଗୋଟେ ପ୍ରମୁଖ ରାଜ୍ୟ ହିସାବରେ ବି ଧାନ ଉତ୍ପାଦନରେ ଅଛେ, ଆଉ ବିଗତ ଦିନ ମାନରେ ଆମର ଚାଷୀ ମାନେ ବହୁତ ପରିଶ୍ରମ ବି କରୁଛନ୍, ଆଉ ନୂତନ ପ୍ରଣାଳୀ ନୂତନ ବିହନ କରିକିରି ଏବେ ଓଡ଼ିଶା ନିଜେ ଆତ୍ମନିର୍ଭର ହେଇଛେ ଧାନ ଉତ୍ପାଦନରେ। ହେଲେ ଆମର ଆପଣ ଦେଖିଥିବେ ଧାନଟା ପୁରା ପାଣି ଉପରେ ପୁରା ନିର୍ଭରଶୀଳ ହେ, ଆମକୁ ଷ୍ଟାଣ୍ଡିଂ ୱାଟର ମାନେ ପାଣିକେ ବାନ୍ଧିକି ରଖବାରେ ପଡ଼ୁଛି। ତ ଇନ ଆଉ ଗୋଟେ ଚାଷୀ ଭାଇମାନଙ୍କୁ ମୁଁ ଜଣେଇ ଦେବାର ଲାଗି ଚାହୁଁଛେ ଯେ ଯେତେବେଳେ ତ 3-4 ମାସ ତ ଆମେ ଧାନ ଲାଗି ପାଣିକେ ବାନ୍ଧି

0: ଧିକିରି ରଖୁଛୁ ତ ଆମର ମାଟିରେ ଆର୍ଦ୍ରତାଟା ରହିଯାଇସି, ଓଲ୍ଡଟା ଯେନ୍ଟା ଆମର ରହିଯାଇସି। ତ ମୁଗ ଯେନ୍ଟା ଆମର 60 ରୁ 70 ଦିନିଆ ବିହନ ମାନେ ଆସିଗଲାନ, ଆଉ ସେ ମୁଗ ଟାଇପ୍ର ସବୁ ବି ଡାଲି ରହୁଛେ। ତ ସେ ଡାଲି ଜାତୀୟ ଯଦି ଆମେ କର୍ମା ଧାନ ପରେ ପରେ ଯଦି ସେ ଓଲ୍ କେ ବ୍ୟବହାର କରିକିରି ଆମେ ଡାଲି ଜାତୀୟ ଫସଲ କର୍ମା, ବେଲେ ଆମର ଚାଷୀ ଭାଇମାନଙ୍କୁ ପାଣିର ଦରକାର ନାଇଁ ପଡେ, ସେ ଓଲ୍ ଓଲ୍ରେ ହେଇଯିବା, ଖର୍ଚ୍ଚା କମିଯିବା, ପାଣିର ପାଣି ଯେନ୍ ଜଳସେଚନର ଖର୍ଚ୍ଚାଟା କମିଯିବା, ତା ଛଡା ମୃତ୍ତିକାର ଉର୍ବରତା ବଢ଼ବା, ଆଉ ଆମେ ନିଜର ଲାଗି ଆରାମରେ ଗୋଟେ 60-70 ଦିନ ଭିତରେ ଗୋଟେ ଫସଲ କରିକିରି ଆମେ ତାର ଆମଦାନୀ କରିପାରମା।
1: ଆଜ୍ଞା ଆଜ୍ଞା, ବହୁତ ବଢିଆ କଥା ଶତପଥୀ ଆଜ୍ଞା। ଯେ ଆମର ଯେନ୍ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ତ ଡାଲି ଜାତୀୟ ଫସଲ ହଉଛେ, ବାକି ତକ ଆମର ଜିଲ୍ଲାରେ ଡାଲି ଜାତୀୟ ଫସଲର ଲାଗି କାଣା ସବୁ ସୁବିଧା ସୁଯୋଗ ରହିଛେ?
0: ଖାସ କରି ଆମର ବଲାଙ୍ଗୀର ହେଲା ଯେ ଇନର ଆମର 68% ପାଖାପାଖି ଜମି ଅପଲ୍ୟାଣ୍ଡ, ମାନେ ଯେନ୍ତା କି ଆମର ଆଣ୍ଡ ଜମି। ତ ଇ ଜମିରେ ଡାଲି ଜାତୀୟ ଫସଲ ବହୁତ ବଢିଆ ହେଇପାରବା, ଖାସ କରି ହରଡ଼ ଆମର ବଲାଙ୍ଗୀରରେ ବହୁତ ଭଲ ହେସି ବି। ଆଗରୁ ବି ଆମର ଚାଷୀ ଭାଇ ମାନେ କରୁଥିଲେ ଯେନ୍ତା କାନ୍ଦୁଲ ଦେଶୀ ଟାଇପ୍ର କରୁଥିଲେ, ଆଉ ଇନର ଟେମ୍ପରେଚର ଜଳବାୟୁଟା ଆମର ହରଡ଼ ଚାଷ ଲାଗି ବହୁତ ଭଲ ହେ। ଆଉ ବିଗତ 6 ବର୍ଷ ଧରିକିରି ଆମର ସଂସ୍ଥା ଇକାଡ଼ା ଅନ୍ତର୍ଜାତୀୟ ଶୁଷ୍କାଞ୍ଚଳ ଗବେଷଣା ସଂସ୍ଥା ଆଉ ଆମର ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଶିକିରି ଗତ 5 ବର୍ଷ ଧରିକିରି ଆମେ ହରଡ଼ ଚାଷ କେନ୍ଦ୍ରିକ ବୃଦ୍ଧି ପାଇବା ତାର ପରେ କାମ କରୁଛୁ। ତାର ଛଡା ହରଡ଼ର ବିହନ ଉତ୍ପାଦନ କାର୍ଯ୍ୟକ୍ରମ ହାତକେ ନେଇଛୁ। ଆଉ ତାହାକେ ଛାଡିକିରି ଆଉ ଗୋଟେ ଆମେ ଅଧିକା କାମ କରୁଛୁ ଯେ ଆମର ବଲାଙ୍ଗୀରରେ କେନ୍ କିସମର ବିହନଟା ଠିକ୍ ହେ, ଇ ଜଳବାୟୁର କେନ୍ କିସମର ବିହନଟା ଭଲସେ କାମ କରବା, ଉତ୍ପାଦନ ବଢବା, ଇ ଉପରେ ବି ଆମେ କାମ କରୁଛୁ। ଆଉ ଆମର ଅଭିଜ୍ଞତା କହୁଛେ ଯେ ବଲାଙ୍ଗୀରରେ ଆମର ହରଡ଼ ଜାତୀୟ ଫସଲ ବହୁତ ଭଲ ହେବା, ଚାଷୀ ଭାଇମାନେ ଯଦି ତାର ଉପରେ ଟିକେ ଦୃଷ୍ଟି ଦେବେ, ଭଲସେ କରବେ, ଟିକେ ଯେନ୍ତା ସ୍ନେହ ଶ୍ରଦ୍ଧା ଦେଇକିରି କରବେ, ଆଉ ସବୁ ବୈଜ୍ଞାନିକ ଆଧୁନିକ ପ୍ରଣାଳୀ ସବୁ ଯଦି ଆପଣେଇବେ, ତ ଆମେ ଗୋଟେ ପ୍ରମୁଖ ଜିଲ୍ଲା ହିସାବରେ ହରଡ଼ ଉତ୍ପାଦନରେ ହେଇପାରମା, ଆଉ ଆପଣମାନେ ଦେଖବାନ ହେଇପାରବେ। ତା ଛଡା ସରକାର ଯେନ୍ତା ଧାନ କିଣୁଛେ, ହରଡ଼ କିଣବାର ଲାଗି ବି ସରକାର ଏବେ ସବୁ ବ୍ୟବସ୍ଥା କଲେନ ମଣ୍ଡି ମାଧ୍ୟମରେ କିଣବାର ଲାଗି। ଆମର ଓଡ଼ିଶାର ଭାରତର ନାଫେଡ୍ ଆଉ ଓଡ଼ିଶାର ମାର୍କଫେଡ୍ ଆଉ କୃଷି ଓ କୃଷକ ଶକ୍ତି ବଢାଣ ମିଶିକିରି ଏଇଟା କିଣବାର ଲାଗି ସବୁ ବ୍ୟବସ୍ଥା କଲେନ। ଚାଷୀ ଭାଇମାନଙ୍କୁ ଡରବାର ନାଇଁ ନ, ଆଉ ଯେ ଆମର ଜିନିଷ କେନ ବିକ୍ରି କରବାର ଅଛେ, ସବୁ ଜିନିଷ କରାହବା। ଆଉ ରିସେଣ୍ଟଲି ମାନେ ବହୁତ ଇ ଜଷ୍ଟ 15 ଦିନ ତଳେ ଭାରତ ସରକାର ଆମର ତାର ଯେନ୍ MSP ମୂଲ୍ୟଟା ବଢେଇକିରି 8400 କରିଦେଇଛନ୍ ହରଡ଼ଟା, ଯାହାଦ୍ୱାରା କି ଚାଷୀ ଭାଇମାନେ ଏଟା ଗୋଟେ ବହୁତ ଭଲ ରେଟ୍, ଚାଷୀ ଭାଇମାନେ 8400 କ୍ୱିଣ୍ଟାଲ ପଛା ବିକ୍ରି କରିକିରି ଲାଭବାନ ହେଇପାରିବେ।
2: ଆର ଗୋଟେ ମୁଖ୍ୟ କଥା ଆଜ୍ଞା, ଯେ ଦେଖୁନ୍ ଆମର ଧାନ ଚାଷ କରବାର ଲାଗି ଯେନ୍ତା ଗୋଟେ ସମୟ ରହିଛି, କି ଆମର ପନିପରିବା ଚାଷ କରିବା ଯେନ୍ତା ଗୋଟେ ସମୟ ରହିଛି, ଇ ହେନ୍ତା ଡାଲ ଜାତୀୟ ଫସଲ ଚାଷ କରବାର ଲାଗି ବି ହେନ୍ତା ଗୋଟେ ସମୟ ରହିଛେ କେଁ? ଆମେ କେନ୍ ସମୟଥି କର୍ମା ବୋଲେ ତାର ଫାଇଦା ପାଇପାର୍ମା, ଆମକୁ ବିଶେଷ ଅସୁବିଧା ନି ହୁଏ?
0: ହଁ, ଆମର ବଲାଙ୍ଗୀର ଆଉ ସୋନପୁର ପାଖାପାଖି ନୂଆପଡା କଳାହାଣ୍ଡି ଯେନ ରହୁଛେ ପାଖାପାଖି ଗୋଟେ ଟାଇପ୍ର ଜଳବାୟୁ ରହୁଛେ, ତ ଇନ ଯଦି ଆମେ ଖରିଫରେ କର୍ମା ଯେନ୍ତା ବର୍ଷା ଋତୁରେ କର୍ମା, ଏବେ ଜୁନ୍ ଷ୍ଟାର୍ଟ ହେଇଗଲା, ତ ଏବେ ଆମେ ହରଡ଼ଟା କରିପାରମା। ହରଡ଼ଟା କାଣା ଗୋଟେ ଲମ୍ବା ସମୟ ତ ଖେସି, ପାଖାପାଖି 150 ରୁ ଷ୍ଟାର୍ଟ କରି 180 ଦିନ ଭିତରେ ଏକା ବିହନ ମାନେ ଆସୁଛି, ତାର ଠାରୁ ତଲକେ ନାଇଁ ଆସିପାରବା, ତ ଲଗଭଗ 5 ମାସ ଲାଗିଯାଉଛେ, ତ ହରଡ଼ଟା ହେଇପାରବା। ବର୍ଷା ଦିନରେ ଟିକେ ଅତି ଢିପ ଜମିରେ ମୁଗ ବିଧି ବି କରୁଛନ୍, ବାକି ଟିକେ ଘାସର ସମସ୍ୟା ଅଛେ, ବାକି ସେଟାକେ ଯଦି ଦମନ କରାମ ବି କରିପାରମା। ଆଉ ଗୋଟେ ହେଲା ପପୁଲାର ଆଉ ମାନେ ସମସ୍ତେ ଆଦୃତ ଆଉ ସମସ୍ତେ କରିପାରସନ୍, ସେଟା ହେଲା କୁଲୁଥ, ତାର ମାନେ ମେଡିସିନାଲ ବେଲେ ଔଷଧୀୟ ଗୁଣ ବି ଅଛି। ସେଟା ଆମର ଜଷ୍ଟ ଦଶହରା ବେଲକେ ଯେତେବେଳେ ଓସରେ ହେଇଯାଇସି, ପାଣି ଦରକାର ନାହିଁ, ସେଟା ବି ଆମର ବଲାଙ୍ଗୀରେ ବହୁତ ଭଲସେ ସେଟା କରିପାରିବେ। ହେଲେ ସବୁଠାରୁ ବେଶୀ ଯେନ୍ଟା ଆଦୃତ ଆମେ ବେଶୀ ଖାଉଛୁ ମୁଗ ବିରି, ଇ ଜିନିଷ ମାନେ ଆମେ ଧାନ ପରେ ପରେ ହିଁ କରିପାରମା, ରବି ଋତୁରେ କରିପାରମା। ଆଉ ଆପଣମାନେ ଜାଣିକିରି ଖୁସି ହେବେ, ଚାଷୀ ଭାଇମାନଙ୍କୁ ଆମେ ଜଣେଇଦେବା ଚାହୁଁଛୁ ଯେ ମୁଗଟା ଏକଦମ 70 ଦିନ ଭିତରେ ବିହନ ମାନେ ଆସିଗଲା ନା, ମ୍ୟାକ୍ସ ବେଶୀ ସେ ବେଶୀ 65 ରୁ 70 ଦିନ, ବିରାଟ ବୋଲିକି କିଛି ବିହନ ଆସୁଛେ, ଶିଖା ବୋଲିକିରି ଆସୁଛେ, ତ ସେଟାକି ଯଦି କରବେ ବେଲେ ଯଦି ଏଇଟା ଟିକେ ଜଳସେଚନ ସୁବିଧା ଅଛି, 2 ଥର ବି କରିପାରବା। ଆଉ 8900 ପାଖାପାଖି ମୁଗର ସମର୍ଥନ ମୂଲ୍ୟ ଅଛେ, ବହୁତ ଭଲ ପ୍ରାଇସ୍ ହେ। ଏ ଭିତରେ କେନ୍ଦ୍ର ସରକାର ବହୁତ ତାର ଦାମ ମାନେ ବଢେଇଛନ୍ ଡାଲି ଜାତୀୟ ଫସଲର, ଆଉ 100% ପ୍ରୋକ୍ୟୁରମେଣ୍ଟର ଟାର୍ଗେଟ ରଖିଛନ୍, ମଣ୍ଡି ମାନେ ସେଥିଲାଗି ଖୋଲୁଛନ୍, ଆଉ 48 ଘଣ୍ଟା ଭିତରେ ପେମେଣ୍ଟ ଲାଗି ବି ବ୍ୟବସ୍ଥା କରୁଛନ୍, ଇ ସମୃଦ୍ଧି ପୋର୍ଟାଲ ଏଟା ସବୁ ଅଛି। ତ ଆମର ଯଦି ଚାଷୀ ଭାଇ ମାନେ ଯେନ୍ ଆଗ୍ରହ ଆମର FPO ମାନେ ଯେନ୍ କରବାର ଲାଗି ଚାହୁଁଛନ୍, କୃଷକ ସଂଗଠନ ମାନେ ନିକଟସ୍ଥ BO AO ଆମର ତାଙ୍କ କାର୍ଯ୍ୟାଳୟ ଯାଇକି କଥାବାର୍ତ୍ତା ହେଇକି ଯଦି କରବେ, ବେଲେ ବିକ୍ରିର ବ୍ୟବସ୍ଥା କରାଇ ପାରିବା, ଜ୍ଞାନ କୌଶଳ ବି ଦିଆଯାଇ ପାରିବା, ଆଉ ସରକାରଙ୍କ ତରଫରୁ ଗୋଟେ ଯୋଜନା ବି ଚାଲିଛି, ସେନ ବି ଭାଗ ନେଇ ପାରିବେ।
1: ଦେଖୁନ୍ ଆଜ୍ଞା, ଯେ ଆମର ଭିନ୍ନ ଭିନ୍ନ ଯେନ୍ ଚାଷ ଅଛେ, ସବୁ ଚାଷରେ ଗୋଟେ ଭିନ୍ନ ଭିନ୍ନ ସମସ୍ୟା ରହିଥିସି, ହେନ୍ତା ଆମର ଏ ଡାଲ ଜାତୀୟ ଫସଲରେ କାଣା କାଣା ସବୁ ସମସ୍ୟା ରହିଛି ଆଜ୍ଞା?
0: ହଁ, ସମସ୍ୟା ତ ଅଛି, ସେଥିଲାଗି ତ ଯେତିକି ଆମେ ଯେତେ ଆଶା

0: କରୁଥିଲା ଆଉ ସରକାର ଯେତେ ଆଶା କରୁଛନ୍ ସେ ହିସାବେ ଉତ୍ପାଦନଟା ନାଇଁ ବଢି ପାରବାର ଆଉ ଆମେ ପୁରା ଅଲଗା ଦେଶ ଉପରେ ଏବେ ବି ଆମଦାନୀ ଉପରେ ନିର୍ଭର କରୁଛୁ, ସେଥିଲାଗି ତାର ଦରଦାମ ଉପରେ ଆମେ ତାର କଣ୍ଟ୍ରୋଲ ନାଇଁ ରହିବାର ବଢିଯାଉଛେ। ତ ଇନ ସବୁଠାନ ମୁଖ୍ୟ ସମସ୍ୟା ରହୁଛେ ବିହନ, ଭଲ ବିହନ। ତ ଭଲ ବିହନ ଉତ୍ପାଦନ କ୍ଷେତ୍ରରେ ଆମେ ଓଡ଼ିଶା ଖାସ କରି ବିଲକୁଲ ଅଲଗା ରାଜ୍ୟ ଉପରେ ନିର୍ଭର ଆତ୍ମନିର୍ଭରଶୀଳ ନୁହେଁ ସେ। ଆମେ ଖାସ କରି ଦକ୍ଷିଣ ଭାରତର ଗୁଡ଼ାଏ ରାଜ୍ୟ, ଉତ୍ତର ଭାରତର ବି କିଛି ରାଜ୍ୟ ଉପରେ ନିର୍ଭରଶୀଳ ହୁଏ ଆଉ ସେଟା ଆସୁନ ଆସୁନ ଟିକେ ଡେରି ହେଇଯାଉଛୁ, ବିଳମ୍ବ ହେଇଯାଉଛୁ, ଯାହାଦ୍ୱାରା କି ଚାଷୀମାନଙ୍କୁ ଠିକ ସମୟରେ ନାଇଁ ପାଇପାରବା। ତ ସେଟା ଗୋଟେ ମୁଖ୍ୟ ସମସ୍ୟା ରହୁଛି। ଦୁଇ ନମ୍ବର ହେଲା ଆମର ଜଳବାୟୁ ଅନୁକୂଳ ବିହନ, ସେଟା ବି ଗୋଟେ ଅଛି। ଯେନ୍ତା ମୁଗ କଥା କହୁଛେ, ଆମର ଇନ ଗୋଟେ ଝାଇ ମୁଗ ବହୁତ ପପୁଲାର, ସମସ୍ତେ କରସନ୍, ଧାନ ପରେ ପରେ କରସନ୍, ତାର ଟେଷ୍ଟ ବି ବହୁତ ଭଲ ହେ। ହେଲେ ବାକି ଯେନ୍ ଆମର ବିହନ ମାନେ ଆସୁଛେ ସେଟା ଟିକେ ଇରିଗେସନ ଦରକାର ପଡୁଛେ, ତାକେ ଜଳସେଚନ ଦରକାର ପଡୁଛେ, ଯେନ୍ଟାକି ଆମର ଚାଷୀ ଭାଇ ବଲାଙ୍ଗୀର ବାକି ଜିଲ୍ଲାରେ ଯେନ ବୃଷ୍ଟିପୁଷ୍ଟ ଅଞ୍ଚଳ, ତ ଇନ ଟିକେ ଜଳସେଚନର ଅଭାବ ରହିଛି। ତ ମୁଗ ଯେନ କର୍ମା ଟିକେ ଆମେ ଯଦି ଜଳସେଚନ ବ୍ୟବସ୍ଥା କରିଦେବା ଉତ୍ପାଦନ ବହୁତ ବଢିଯିବା। ତ ଏଇଟା ଗୋଟେ ମୁଖ୍ୟ ସମସ୍ୟା ରହୁଛେ। ଦୁଇ ନମ୍ବର ହେଲା ଚାଷୀ ଭାଇମାନଙ୍କର ମନରେ ଗୋଟେ ଏବେ ବି ରହିଯାଇଛେ ସୂଚନାଟା ନାଇଁ ନ ଯେ ଆମେ କେନ ବିକ୍ରି କରମୁ, ଏଇଟା ଚାଷୀ ଭାଇମାନେ ପ୍ରାୟ ମୁଖ୍ୟ ସମସ୍ୟା ତାଙ୍କର ରହିଛି, ଏଇଟା ତ ମାନବାଲି ପଡ଼ବା। ତ ବାକି ଏବେ ସରକାର ତାର ଉପରେ ବହୁତ ଗୁରୁତ୍ୱ ଦେଇଛନ୍, ସେଥିଲାଗି ଇ ସମୃଦ୍ଧି ପୋର୍ଟାଲ ବୋଲି ଗୋଟେ କରିଛନ୍, ସେନ ଚାଷୀମାନଙ୍କୁ ରେଜିଷ୍ଟ୍ରେସନ ତାଙ୍କୁ ପଞ୍ଜୀକରଣ କରବା ଲାଗି ପଡ଼ବା। ଆଉ ହରଡ଼, ମୁଗ, ବିରି ସବୁ ଡାଲି ଜାତୀୟ ଫସଲ ପୁରା ପୁରା ଯେନ୍ତା ଧାନ କିଣା ହଉଛେ ସେନ୍ତା କେନ୍ତା ଚାଷୀମାନଙ୍କ ଠାରୁ ଆମେ କିଣିପାରମା, ଆଉ ଚାଷୀମାନେ ଏକଦମ କମ ଦିନ ଭିତରେ 48 ଘଣ୍ଟା 72 ଘଣ୍ଟା ଭିତରେ କେନ୍ତା ପଇସା ପାଇବେ ତା ଲାଗି ପୁରା ବ୍ୟବସ୍ଥା ଅଛି। ବାକି ଜିନିଷଟା ହେଲା ଚାଷୀ ଭାଇମାନେ ଗୋଟେ ବଡ ଏରିଆରେ କରବେ, ଉତ୍ପାଦନ ବଢାବେ ବୋଲେ ଗୋଟେ ମଣ୍ଡି ଆମେ ଚଲେଇ ପାରମା, ଆଉ କମ ଏରିଆରେ କରବେ ଆଉ ମଣ୍ଡି ବି ଚଲାବାଟା ଟିକେ ମୁସ୍କିଲ ହେବା। ତ ଆମର ସେନ କୃଷକ ସଂଗଠନ ମାନଙ୍କର ବହୁତ ଭୂମିକା ରହୁଛି, ସେମାନେ ଚାଷୀମାନଙ୍କୁ ବୁଝେଇ କରି ଯଦି ପୁଞ୍ଜ ଆକାରରେ କରବେ, କ୍ଲଷ୍ଟରରେ ଯଦି କରବେ ବୋଲେ ଆମର ମଣ୍ଡିଟା ବି ହେଇପାରବା। ଆଉ ଚାଷୀ ଭାଇମାନେ ଯେନ୍ତା ଧାନ ବିକ୍ରି କରି ସାଙ୍ଗେ ସାଙ୍ଗେ ପଇସା ପାଉଛନ୍, ଏଇ ମୁଗ, ବିରି, ଆମର ହରଡ଼ ବିକ୍ରି କରି ବି ଲାଭ ପାଇପାରବେ। ଗଭର୍ଣ୍ଣମେଣ୍ଟ ସବୁ ବ୍ୟବସ୍ଥା କରିଛନ୍, ଚେଷ୍ଟା ଚାଲିଛି। ସେଥିଲାଗି ନିକଟସ୍ଥ ଆମର VAW ଅଛନ୍, BOAO ଅଛନ୍, ଆମର ଯେନ୍ ଅଫିସର ଅଧିକାରୀ ମାନଙ୍କ ସାଙ୍ଗେ ଯୋଗାଯୋଗ କଲେ ସେମାନେ ରାସ୍ତା ବତେଇ ଦେବେ ଆଉ ଚାଷୀ ମାନେ ସେନୁ ଲାଭ ପାଇପାରିବେ। ଆଉ ତିନି ନମ୍ବର ଜିନିଷ ହେଲା ଯେ ଟିକେ ଆମକୁ ବୈଜ୍ଞାନିକ ପ୍ରଣାଳୀରେ, ଆଧୁନିକ ପ୍ରଣାଳୀରେ ଚାଷ କରାଲି ପଡ଼ବା। ଆମେ ଯେନ୍ ପାରମ୍ପରିକ ହିସାବରେ କରୁଛୁ ଉତ୍ପାଦନଟା କମିଯାଉଛେ, ଆମେ ଯଦି ଚାଷ କର୍ମା ସେନ କିଛି ଖର୍ଚ୍ଚ କର୍ମା ଆଉ ମେହନତ କର୍ମା, ତ ଆମକୁ ଟିକେ ସେନ ଯଦି ଆୟ ନାଇଁ ମିଲବା ତ କେନ୍ତା ହେବା। ତ ଆମେ ଟିକେ ସେନ ଯେନ୍ତା ବି ବୈଜ୍ଞାନିକ ପ୍ରଣାଳୀ ଅଛେ ସେଟାକେ ଆପଣେଇବାର ଲାଗି ପଡ଼ବା, ଆଉ ଯେନ୍ତା ଆମର କୃଷି ବିଭାଗର ଅଧିକାରୀ ମାନେ ଯେନ୍ତା କହୁଛନ୍ ତାହାକୁ ମାନବାର ଲାଗି ପଡ଼ବା।
1: ଦେଖୁନ ଆପଣ ଯେନ୍ କହୁଛନ୍ ବୈଜ୍ଞାନିକ ପ୍ରଣାଳୀ ଆମେ ତାମାନେ ଟିକେ ଚାଷ କରବାର କଥା ବୋଲି କରି, ଫିର୍ ବି ଯଦି ଆମେ ଦେଖମା ବୋଲେ ଆମର ଯେନ୍ ଡାଲି ଜାତୀୟ ଫସଲ ରହିଛେ ଆମେ କେନ୍ କେନ୍ ପ୍ରଣାଳୀ ଯଦି ତାମାନେ ଭଲ କରି ଟିକେ ଆପଣେଇମା, କେନ୍ଟା ଟିକେ ସୁବିଧାଜନକ ଥିବା ବୋଲେ ଆମେ ଟିକେ ଅଧିକା ଲାଭ ପାଇପାରମା।
0: ହଁ, ଏଇଟା ତିନିଟା ମୁଖ୍ୟ ଜିନିଷ ରହୁଛେ। ଗୋଟେ ହେଲା ଭଲ ବିହନ, ମୁଁ ଯେନ୍ଟା କହୁଥିଲି ଯେ ଆମର ମାଟି ଆଉ ଜଳସେଚନର ସୁବିଧା କେ ଦେଖିକିରି ଆମକୁ ଟିକେ ବିହନ ଚୟନ କରବା ଲାଗି ପଡ଼ବା, ଆଉ ସେଥିଲାଗି ଆମର ଯେନ୍ ଅଛନ୍ କୃଷି ଅଧିକାରୀ, କୃଷି ବିଭାଗ, ତାଙ୍କର ସାଙ୍ଗେ ପରାମର୍ଶ ନେଇକିରି ଆମକୁ କରବାର ଲାଗି ପଡ଼ବା। ଗୁଡ଼ାଏ ଅଛି ଯେନ୍ଟା ପାଣି ଦରକାର ନାହିଁ, କେତେଟା ଯେତିକି ମାନେ ଜଳସେଚନ ଦରକାର, ତ ଆମର କେତେ ଏରିଆ ଆମେ ଜଳସେଚନ କରିପାରମା, ଆର୍ଦ୍ରତା କେତେ ରହୁଛେ, ମାଟି କାଣ ଆଏ, ଏଇଟା ଟିକେ ଦେଖିକିରି ଆମେ ଗୋଟେ ବିହନ ଚୟନ କରମା, ସେଟା ଗୋଟେ ମୁଖ୍ୟ ହେଲା। ଦୁଇ ନମ୍ବର ହେଲା ଆମର ଚାଷୀ ଭାଇମାନେ ସବୁବେଳେ ଆମେ ସବୁ ଯେନ୍ ବି ଆମର ହେସି ଆଲୋଚନା ସେନ ଚାଷୀ ଭାଇମାନଙ୍କୁ ଆମେ ପରାମର୍ଶ ଦେସୁ ଯେ ଆମେ ଟିକେ ମୃତ୍ତିକା ପରିଚାଳନାରେ ଆମର ଚାଷୀ ଭାଇମାନେ ଟିକେ ପଛେ ଅଛନ୍। ଆମେ ଯଦି ଡାଲି ଜାତୀୟ ଫସଲର ଅଧିକ ଆମଦାନୀ ପାଇବାର ଲାଗି ଚାହୁଁଛୁ ବେଲେ ଆମେ ଟିକେ ମୃତ୍ତିକା ପରୀକ୍ଷା କର୍ମା, ସେନ କାଣା କାଣା କେନ୍ ଜିନିଷର ଅଭାବ ଅଛେ, ସେଟା ବୋରନ୍ ର ଅଭାବ ଅଛେ କି ଜିଙ୍କ ର ଅଭାବ ଅଛେ କି କାଣା ମାଇକ୍ରୋନ୍ୟୁଟ୍ରିଏଣ୍ଟ ର ଅଭାବ ଅଛେ, ସେଟା ଟିକେ ଆମର ଯେ ଅଛନ୍ କୃଷି ଅଧିକାରୀ ମାନଙ୍କ ସାଙ୍ଗେ କଥା ହେଇକି କାଣା ପକାଲେ ଆମର ମାଟିର ଉର୍ବରତାଟା ବଢ଼ବା ସେଟା ଦେଖମା। ଆଉ ରହିଲା ଗୋବର ଖତ, ଗୋବର ଖତଟା ମାଟିର ଉର୍ବରତାଟା ବଢାସି, ଏଟା ସବୁ ଚାଷୀ ଭାଇମାନେ ଜାଣିଛନ୍। ଟିକେ ଭଲସେ ଗୋବର ଖତ କରିକିରି ହଳ କରିକିରି ଯେନ ଘାସ ଫାସ ଟିକେ କମ ହେବା, ଡାଲିର ଗୋଟେ ମୁଖ୍ୟ ଶତ୍ରୁ ହେଲା ଘାସ, ତ ଘାସକେ ଯଦି ଆମେ ଦମନ କରିପାରମା ବେଲେ ଆମେ ଯଦି ମୃତ୍ତିକା ପରିଚାଳନାଟା ଭଲସେ କର୍ମା ତ ଉତ୍ପାଦନ ବହୁତ ବଢିଆ ହେବା। ଅନ୍ୟ ରାଜ୍ୟର ଯେନ୍ ଅଛି ପର ହେକ୍ଟର ଯେନ୍ଟା ରହୁଛି 8 କ୍ୱିଣ୍ଟାଲ 10 କ୍ୱିଣ୍ଟାଲ ଆମେ ମୁଗରେ ବି ପାଇପାରମା, ସେଟା ବହୁତ ବଡ କଥା ନୁହେଁ। ସେ ଆମର ମାଟିରେ ଯଦି ଶକ୍ତି ଥିବା ତ ବିହନ ବି ତାର ପୁରା ଦକ୍ଷତାଟା ସେ ଦେଖାବା, ଆମେ ବିହନ ଭଲ ଦେମା ମାଟି ବି ପରିଚାଳନା ନାଇଁ କର୍ମା ବେଲେ ସେ ତାର ଦକ୍ଷତାଟା ଦେଖେଇ ନେଇ ପାରେ। ତାପରେ କିଛିଟା ଛୋଟିଆ ଛୋଟିଆ ଜିନିଷ, ସେଟା ତ ବହୁତ ଲମ୍ବା ହେ କୃଷି ଅଧିକାରୀ ମାନଙ୍କ ସହ କଥା, ଖାଲି କେତେଟା ଜିନିଷ ମୁଁ କାଲି ଜଷ୍ଟ କହିଦେଉଛେ ଯେ ଗୋଟେ ବିହନ ବିଶୋଧନ କରିବା ଲାଗି ପଡ଼ିବ।

0: ବିହନ ବିଶୋଧନଟା କରିଦେଲେ ରୋଗ ପୋକର ସମସ୍ୟାରୁ ବହୁତ ପରିମାଣରେ ମୁକ୍ତି ପାଇପାରମା। ତାର ଗୋଟେ ବୈଜ୍ଞାନିକ ପ୍ରଣାଳୀ ଅଛି, ସେଟା ଆମର ନିକଟସ୍ଥ କୃଷି ଅଧିକାରୀ କହିପାରିବେ। ତାପରେ ରାଇବୋଜୋମ ବୋଲି ଗୋଟେ ଏବେ ଆସୁଛି, ସେଟା ଆମେ ଜଷ୍ଟ 15 ମିନିଟ୍ ଆଗରୁ ଆମ ଡାଲି ଜାତୀୟ ବିହନରେ ସେଟାକି ଲଗେଇକିରି ଯଦି କର୍ମା ବେଲେ ଯବକ୍ଷାର ଯେନ୍ ଯେନ୍ ଗଣ୍ଠି ଫିକ୍ସେସନଟା ବହୁତ ବଢିଯିବା, ଗଣ୍ଠି ବୃଦ୍ଧି ପାଇବା, ଆଉ ଗଛର ଯେନ୍ ଭେଜିଟେଟିଭ ଗ୍ରୋଥ ସେଟା ଭଲସେ ବଢ଼ବା, ସେଟା ଗୋଟେ ରହିଲା। ଘାସ ଦମନ କର୍ମା। ତାପରେ ଏବେ ନିମ୍ ବେଷ୍ଟ ଚାଷୀମାନଙ୍କୁ ମୁଁ ଜଣେଇଦେବା ବୋଲି ଚାହୁଁଛି ଯେ ନିମ୍ବରୁ ତିଆରି ଗୁଡ଼ାଏ ଜିନିଷ ବାହାରିଲାନ, ସେଟା ଗୋଟେ ପେଷ୍ଟ ରିପେଲେଣ୍ଟ, ମାନେ ଯେନ୍ତା ପୋକ ଆସବା ତାହେଲେ ଗନ୍ଧବା, ସେ ପଲାବା, ସେ ଆଉ ସେନ ବସେ ନାହିଁ। ତ ଏଇ ଟାଇପ୍ର ଆସିଗଲାନ ଆମର କେମିକାଲ ମାନେ, ସେଟାକେ ସେମାନେ ବ୍ୟବହାର କରିବେ। ଆଉ ଜୈବିକ ଉପାୟରେ ଆମର ୟେଲୋ ଷ୍ଟିକି ଷ୍ଟ୍ରାପ୍, ହଳଦିଆ ଅଠା, ଆହୁରି ଫେରୋମାଇନ୍ ଟ୍ରାପ୍, ଏଇ ଟାଇପ୍ର ଜିନିଷ ମାନେ ବ୍ୟବହାର କରିବେ। ମୁଗରେ ବହୁତ ବଢିଆ ସେଟା କାମ କରୁଛି, ଲାଇଟ୍ ଟ୍ରାପ୍, ଲାଇଟ୍ରେ ପୋକ ମାନେ ଆସିକିରି ସେ ଭିତରେ ପଡ଼ିଯିବେ। ଏଇ ଟାଇପ୍ର ଜିନିଷ ମାନେ କରିବେ କମ ଖର୍ଚ୍ଚରେ ରୋଗ ପୋକ ଦମନ କରିପାରିବେ। ଆଉ ସବୁଠାରୁ ବଡ଼ ଜିନିଷ ହେଲା ଡାଲି ଜାତୀୟ ଫସଲ ଟିକେ ଫୁଲ ଫଳ ଆସିଲା ବେଳେ ଏକଦମ ଲାଇଟ୍ ଇରିଗେସନ, ଆମେ ପାଣି ପୁରା ଧାନ ବାଗରେ ମଡ଼ାବାର ନାଇଁ ନ, ସ୍ପ୍ରିଙ୍କଲର ଫ୍ରିଙ୍କଲର ବି ଟିକେ ଯଦି ଆମେ ଟିକେ କରିଦେମା ବେଲେ ଉତ୍ପାଦନ 20-30% ବଢିଯିବା। କାରଣ କି ସେ ସମୟରେ ଡାଲି ଜାତୀୟ ଫସଲ କେ ଟିକେ ପାଣିର ଦରକାର ପଡ଼ସି, ଯେତେବେଳେ ଫୁଲରୁ ଫଳ ହେସି ସେ ଟାଇମ୍ରେ ଯଦି ଟିକେ ଲାଇଟ୍ ଇରିଗେସନ ଦେଇଦେମା ତ 20-25% ବାହାରିବା। ତ ଯଦି ଆମେ ତାହାକେ ସାରାଂଶ କର୍ମା ତ ଏକ ହେଲା ମୃତ୍ତିକା ପରିଚାଳନା ଭଲସେ କର୍ମା, ସେନ କୃଷି ଅଧିକାରୀ ମାନଙ୍କର ପରାମର୍ଶ ନେମା, ଆର ଯାହା ବି ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅର ଯାହା ଏଟା ଦରକାର ପଡୁଛେ ସେଟା ଟିକେ ଦେମା, ଖତର ବହୁଳ ବ୍ୟବହାର କର୍ମା ଜୈବିକ ଖତ ଯେନ୍ଟା, ଆଉ ବିହନ ବିଶୋଧନ କର୍ମା, ରୋଗ ପୋକ ପରିଚାଳନା କର୍ମା, ଆଉ ଜଳସେଚନ ଯଦି ସୁବିଧା ଅଛେ ଆମେ ତାହାର ବ୍ୟବହାର କର୍ମା, ଯାହାଦ୍ୱାରା କି ଉତ୍ପାଦନଟା ବହୁତ ବଢିଯିବା, ଆଶାନୁରୂପ ବଢିଯିବା, ଆଶାତୀତ ବୃଦ୍ଧି ପାଇବା, ଯାହାଦ୍ୱାରା କି ଚାଷୀ ଭାଇମାନେ ସେନୁ ଲାଭବାନ ହେଇପାରିବେ, ଯେତେ ଭାବୁଛନ୍ ପାଖାପାଖି 1.5 ଗୁଣ ବଢିଯିବା ଏତିକି ଯଦି ଖାଲି କରିବେ ବେଲେ।
1: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ଏଇଟା ତ ବହୁତ ବଢ଼ିଆ କଥା ମାନେ କହିଲେ। ବାକି ସବୁଠାରୁ ବଡ଼ କଥା ହେଲା ବିକ୍ରି ବଟା। ତ ଆମର ଯେନ୍ ଡାଲି ଜାତୀୟ ଫସଲର ଲାଗି କାଣା କାଣା ସବୁ ହେନ୍ତା ବିକ୍ରି ବଟାର ଲାଗି ସୁବିଧା ସୁଯୋଗ ରହିଛି ଆଜ୍ଞା?
0: ହଁ, ଏଇଟା ସବୁଠାରୁ ବଡ଼ ସମସ୍ୟା, ଆଉ ଏଇଟା ଆମେ ଚାଷୀ ଭାଇମାନଙ୍କୁ ସମକୁ ଜଣେଇ ଦେବା ଲାଗି ଚାହୁଁଛୁ ଯେ ଆମର ଚାଷୀ ଭାଇମାନେ ଯେନ୍ ଖାଲି ଧାନରେ ସୀମିତ ଅଛନ୍, ସୀମିତ ଅଛନ୍, ସ୍ୱାଭାବିକ ଭାବେ ସୀମିତ ଅଛନ୍, କାରଣ ସେମାନେ ବିକ୍ରି କରି ସେଟା ପାଉଛନ୍, ସେଥିଲାଗି ଧାନର ପରିମାଣ ବି ବଢୁଛି, ବହୁତ କଷ୍ଟରେ ସେମାନେ ଧାନ କରୁଛନ୍ ଆଉ ତାର ବିକ୍ରି କରୁଛନ୍। ତ ସେ ସୁବିଧା ସବୁ ଏବେ ଡାଲି ଜାତୀୟ ଫସଲ କେ ଆସିଗଲା ନା, ତ ସେଟା ରହୁଛି ଯେ ଆମର ଓଡ଼ିଶାରେ ମାର୍କଫେଡ ବୋଲିକିରି ଗୋଟେ ସଂସ୍ଥା ଅଛି, ଯେ କି ଏସବୁ ଜିନିଷ ନୋଡାଲ ଏଜେନ୍ସି ଯେ ସବୁ ଜିନିଷ କେ କରୁଛେ, ଆଉ ସେଟା ଆମର କୃଷି ଆଉ କୃଷକ ସଶକ୍ତି ବିଭାଗ ସହିତ ମିଶିକିରି କରୁଛେ। ତ ସେଥିଲାଗି ଆମର ଯେନ୍ ଅଛନ୍ VAW ଭାଇମାନେ ଯେନ୍ଟା ଅଛନ୍ ପଞ୍ଚାୟତ ଲେଭେଲରେ, ସେଥିଲାଗି ଗୋଟେ ସ୍ପେଶାଲ ଗଭର୍ଣ୍ଣମେଣ୍ଟ ଗୋଟେ ଇ ସମୃଦ୍ଧି ପୋର୍ଟାଲ କରିଛନ୍, ତ ସେନ ପଞ୍ଜୀକରଣ କରିବା ଲାଗି ପଡ଼ିବ ଚାଷୀ ଭାଇମାନଙ୍କୁ, ସେନ କିଛିଟା ଇନଫର୍ମେସନ ମାନେ ତାଙ୍କୁ କିଛି ତଥ୍ୟ ଦେବାର ଲାଗି ପଡ଼ବା ଯେ ତାଙ୍କ ଜମି କେତେ କେତେ ଏରିଆରେ କରିଛନ୍, ଉତ୍ପାଦନ କେତେ ହେବା, ଜମିର ଡିଟେଲ କାଣା କାଣା ସବୁ ରହୁଛି, ପଟ୍ଟା ନମ୍ବର ଏଟା ସବୁ ରହୁଛି, କେତେ ତାଙ୍କର ଅମଳ ହେବା, ତାଙ୍କର ଫାର୍ମର ଆଇଡି, ଏ ସବୁ ଜିନିଷ ଦେବା, ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଏଟା ସବୁ ଦେବା ଲାଗି ପଡ଼ିବ, ସେଟା ସେ ଆଜ୍ଞା ମାନେ ବତେଇ ଦେବେ। ତାପରେ ତାପରେ ଟିକେ ଚାଷୀ ଭାଇମାନଙ୍କୁ ଟିକେ ଯେନ୍ତା ଧାନରେ ଆମର FAQ ଅଛି, ଗୋଟେ ଗୁଣବତ୍ତା ଯାଞ୍ଚ କରୁଛନ୍, ଗୋଟେ ଗୁଣବତ୍ତା ଯାଞ୍ଚ ହେବା ଯେ ଡାଲିର ଅଛି ତାର ପାରାମିଟର ସବୁ ଅଛି, ଆର୍ଦ୍ରତାଟା ତାର 12% ରୁ କମ ରହିବାର କଥା, ଖରାପଟା ଏଇଟା ଟିକେ ନାହିଁ ରହିବାର କଥା, ଏକଦମ କେତେ ପରସେଣ୍ଟ ତକ ଏଲାଉଡ କରୁଛନ୍ତି 2%, ଆଉ ମାନେ ପୋକ ଖାଇଲାଟା ନାହିଁ ହେଇଥିବା କଥା, ଟିକେ ଶୁଖିଥିବା, ଟିକେ ଭଲ କ୍ୱାଲିଟିର ଥିବା, ଟିକେ ପାଛେଡି କରି ତାକେ ଟିକେ ଭଲସେ ସେଟାକେ କରିଥିବେ, ଅମଳ ବି ଭଲ ଜାଗାରେ ଟିକେ କରିବେ, ଗୁଡି ପୋଡି ବେଶୀ ନାହିଁ ଥିବା, ମାନେ ଲିପି କରି ଅର୍ ପଲିଥିନ ଉପରେ କରିଥିବେ, ଯାହାଦ୍ୱାରା କି ସେଟା ତାର ଗୁଣବତ୍ତାଟା ରହିଥିବା, ଏଇଟା ଟିକେ ଦେଖବା ଲାଗି ପଡ଼ବା। ତାପରେ ସେଟା ନିକଟସ୍ଥ ମଣ୍ଡି, ସେଟା ସରକାର ନିଜେ ଡିସାଇଡ କରୁଛନ୍ ଯେ କେନ୍ ଜାଗାରେ ହେବା, ତ ସେଟା ସବୁ ଡିସାଇଡ ହେଲା ପରେ ସେଟା ଆମର VAW ଭାଇମାନେ AO ସାର୍ ମାନେ ବତେଇ ଦେବେ, ସେନ୍କେ ଗଲା ପରେ ସେନ ଆପଣଙ୍କର ଗୁଣବତ୍ତା ପାସ୍ ହେଲା ପରେ ସେଟା ମାର୍କେଟ ରଖବା, ଆପଣଙ୍କୁ ଗୋଟେ ରସିଦଟେ ଦେବା ଯେ ମୁଁ ଆପଣଙ୍କର ଏତିକି ରଖିଲି ବୋଲିକି। ତାପରେ ତାର ସବୁ ପ୍ରକ୍ରିୟା ସରିଲା ପରେ ସେଟା 48 ଘଣ୍ଟା ଭିତରେ ଆମେ ତାଙ୍କ ପେମେଣ୍ଟଟା ଚାଷୀମାନଙ୍କର ଆକାଉଣ୍ଟ କେ ପଳେଇ ଆସୁଛି। ସେଟା ଆମେ ନୂଆପଡ଼ା ଜିଲ୍ଲାରେ ଇକାଡ଼ା ଆଉ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଶିକି ଗୋଟେ 700 କ୍ୱିଣ୍ଟାଲ ହରଡ଼ କରିଥିଲୁ, ମୁଗ ଲାଗି ଏବେ ବି ଚାଲିଛେ ସରକାରଙ୍କ ତରଫରୁ, କେନ୍ଦ୍ର ଚାଷୀ ଭାଇମାନେ ମୁଗ କେ ବିକ୍ରି କରିପାରିବେ। ତ ଆମେ ଇନ ଜଣେଇଦେବା ଲାଗି ଚାହୁଁଛେ ଚାଷୀ ଭାଇମାନଙ୍କୁ ଯେ ଆଉ ସେ ସମସ୍ୟା ନାହିଁ ନ, ସେମାନେ ଯଦି ଡାଲି ଜାତୀୟ ଫସଲ କରିବେ ବିକ୍ରି ଲାଗି ସରକାର ଠିଆ ଉଠିଛନ୍ ଚାଷୀ ଭାଇମାନଙ୍କ ସାଙ୍ଗେ, ଆଉ ସେ କିଣିବାର ଲାଗି ପୁରା ପ୍ରସ୍ତୁତ ଅଛନ୍। କାଲି ଚାଷୀ ଭାଇ ଗୋଟେ ପୁଞ୍ଜରେ କରିବାର ଅଛି, ଗୋଟେ କ୍ଲଷ୍ଟରରେ କରିବେ ବୋଲେ ଭଲ୍ୟୁମ୍ ବଢବା ତାର, ଆଉ ସେଟା ବିକ୍ରି କରିପାରିବେ, ସବୁ ସେଟା ସୁବିଧା।
2: ଯାହା ହଉ ଆଜ୍ଞା, ଆପଣ ଏତିକି ସମୟ ଦେଇକରି ଡାଲି ଜାତୀୟ ଫସଲର ଉପକାରିତା ବିଷୟରେ ଅନେକଟେ କଥା ବୁଝେଇକରି କହିଲେ, ଯେନ୍ଟା ଶୁଣିକରି

0: ମୋର ଚାଷୀ ଭାଇ ଭଉଣୀମାନେ ନିଶ୍ଚିତ ଭାବେ ଉପକୃତ ହୋଇଥିବେ। ବୈଠକିକେ ଏତିକି ସମୟ ଦେଲେ ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
1: ଜୁହାର ଆଜ୍ଞା।
2: ନମସ୍କାର ନମସ୍କାର।
1: ନାନୀ ଆଜ୍ଞା, ତ ମନେଟେ କଥା କହିଲେ
0: ଦେଖ, ଆମେ ଯେନ୍ କଥା ଟିକେ ଟିକେ ଯାଇଥିଲା
1: ହଁ,
0: ସେଟା ଆଜ୍ଞା ପୁରା ବଢ଼ିଆ କରି ବୁଝିଦେଲି।
1: ହଏ ଯେ କାଁ ବୋଲୁଥିନି କି?
0: ହଁ ହେଟା ମୁଁ ଜାଣିଛେ।
1: ହଏ
0: ପଦେ ଅଧେ ଶୁଣବା ନାନୀ ବୋଲବ।
1: ହଏ ହଏ ହଏ ହଏ
0: ଶୁଣୁ ଶୁଣୁ, ହେନ୍ତା ହେଲେ

0: ନାନୀ ଇଟା ଉପର ବେଲି
1: ହଇ
0: ଟିକେ ବେଲବୁଡ଼ିଆ ହେଇଗଲେ ବୋଲ ତ ଘା ଘା ଘୁମ କରି ଦଉଛେ ଯେ ନେ କହନ ଯାହା ଲାଗୁଛେ ଯା ତା ନ କାଁ ବୋଲଛେ ଧୋକା ପାନ କଥା ନେଇ ଜାନ କାଁ
1: ଯୋଉ କେନ୍ତା ହେଲେ
0: ଜୁହାର ନାନୀ
1: ଜୁହାର ଭାଇ ଜୁହାର
2: ଶୁଣୁଥିଲେ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି।

0: ଓଡ଼ିଆ ଭକ୍ତି ଗୀତଟିଏ ଶୁଣୁଥିଲେ। ଗୀତ ରଚନା କରିଥିଲେ ଗଜେନ୍ଦ୍ର ପ୍ରସାଦ ଦାସ, କଣ୍ଠଶିଳ୍ପୀ ଥିଲେ ଅରବିନ୍ଦ ମୁଦୁଲି। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ପ୍ରଥମେ କିଛି ସୂଚନା ଓ ବିଜ୍ଞାପନ ସହ ଓଡ଼ିଆରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: TLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।

ଟି20 ମହିଳା ବିଶ୍ୱକପ୍ 2026 ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା କ୍ରିକେଟ୍ ଖେଳର ଧାରାବିବରଣୀ ଶୁଣୁଥିଲେ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଅଲି ଅକବର ଖାଁଙ୍କ ଶରତ ବାଦନ।

ପ୍ରଚାର ସମୟ ସକାଳ 7:40। ହିନ୍ଦୀ ଭଜନ ଶୁଣିବେ 7:50। ସକାଳ 8:30 ହିନ୍ଦୀ କଥାଚିତ୍ରର ଗୀତ, ଓଡ଼ିଆ କଥାଚିତ୍ରର ଗୀତ 8:45। ସକାଳ 9:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର ସମୟ ବର୍ତ୍ତମାନ 11:11। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ପ୍ରସାରଣ। ଆସନ୍ତାକାଲି ସକାଳ 5:53 ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ନୂତନ ପ୍ରସାରଣ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ।